ଆକାଶବାଣୀ ରାଉରକେଲା। ଆଜି ଗୁରୁବାର 1948 ଶତାବ୍ଦ ଜ୍ୟେଷ୍ଠ ମାସ 15 ଦିନ 2026 ମସିହା ଜୁନ 4 ତାରିଖ। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ସକାଳ 5:59 ହେବାକୁ ଯାଉଛି। ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଟ ଯୋଗେ। ମାଙ୍ଗଳିକ

ଶ୍ରୋତାବନ୍ଧୁ ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଭକ୍ତିଗୀତଟି ଶୁଣିବା ଭୁବନେଶ୍ୱରୀ ମିଶ୍ରଙ୍କ କଣ୍ଠରୁ, ପୁରାତନ ରଚନାରୁ।

ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ 7008248758 ଟେଲିଫୋନ୍ ନମ୍ବରରେ। ଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛୁ 7008248758। ସୂଚନାଟି ସମାପ୍ତ ହେଲା। ଶ୍ରୋତାବନ୍ଧୁ ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଭକ୍ତିଗୀତଟି ଶୁଣିବା ସୁବାସ ଦାସଙ୍କ କଣ୍ଠରୁ, ପୁରାତନ ରଚନାରୁ।

ଶ୍ରୋତାବନ୍ଧୁ ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଭକ୍ତିଗୀତଟି ଶୁଣିବା ତୃପ୍ତି ଦାସ, ଭୁବନେଶ୍ୱରୀ ମିଶ୍ର, ସୁବାସ ଦାସ ଏବଂ ତାନସେନ ସିଂଙ୍କ ମିଳିତ କଣ୍ଠରୁ। ପୁରାତନ ରଚନାରୁ ଶୁଣିବା ଏହି ଭକ୍ତିଗୀତଟି।

ଶ୍ରୋତାବନ୍ଧୁ ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଧନା ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଭକ୍ତିଗୀତଟି ଶୁଣିବା ସୁବୀର କୁମାର ଦାସ ଏବଂ ସସ୍ମିତା ଦାସଙ୍କ କଣ୍ଠରୁ। ଗୀତ ରଚନା କରିଛନ୍ତି ଶୁଭନାରାୟଣ ସ୍ୱାଇଁ।

ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ କରନ୍ତୁ 8249809672 ଟେଲିଫୋନ ନମ୍ବରରେ। ଫୋନ ନମ୍ବରଟି ଆଉ ଥରେ କହି ରଖୁଛୁ 8249809672। ସୂଚନାଟି ସମାପ୍ତ ହେଲା। ଶ୍ରୋତାବନ୍ଧୁ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ପରବର୍ତ୍ତୀ ଭକ୍ତିଗୀତଟି ଶୁଣିବା ସୁମିତା ଗର୍ବଡ଼ଙ୍କ କଣ୍ଠରୁ। ଗୀତ ରଚନା କରିଛନ୍ତି ଡକ୍ଟର ହୃଷିକେଶ ପଣ୍ଡା।

0: ଶ୍ରୋତାବନ୍ଧୁ ଶୁଣୁଥିଲେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା, ଆକାଶବାଣୀ ରାଉରକେଲା। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ସକାଳ 6:35 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବା ତୁଳସୀଦାସ ରଚିତ ଶ୍ରୀରାମ ଚରିତ ମାନସ, କ୍ରମରେ ଶୁଣିବା 184ତମ ଭାଗ।
1: ଏପିସୋଡ 184।

ଶ୍ରୋତାବନ୍ଧୁ ଶୁଣୁଥିଲେ ତୁଳସୀଦାସ ରଚିତ ଶ୍ରୀରାମ ଚରିତ ମାନସ, କ୍ରମରେ ଶୁଣିଲେ 184ତମ ଭାଗ। ଆକାଶବାଣୀ ରାଉରକେଲା। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ 6:45। ପରବର୍ତ୍ତୀ କାର୍ଯ୍ୟକ୍ରମ 6:47ରେ ଶୁଣିବା ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଏବଂ 6:55ରେ ସଂସ୍କୃତରେ ସମ୍ବାଦ ଶୁଣିବା ଆକାଶବାଣୀ ଦିଲ୍ଲୀରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବ୍ୟାପୀ 75 ମନୋନୀତ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ମହାକାଶ ପ୍ରୟୋଗଶାଳା ବା ସ୍ପେସ୍ ଲ୍ୟାବ୍ର ଆଭାସୀ ଜରିଆରେ ଉଦ୍ଘାଟନ କରିଛନ୍ତି। ଏଥିରେ ରାଜ୍ୟର 13 ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ସ୍ପେସ୍ ଲ୍ୟାବ୍ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଓ ରାଷ୍ଟ୍ରମନ୍ତ୍ରୀ ଦୁର୍ଗାଦାସ ଉଇକେଙ୍କ ଉପସ୍ଥିତିରେ ସ୍ପେସ୍ ଲ୍ୟାବ୍ଗୁଡ଼ିକର ଶୁଭାରମ୍ଭ କରାଯାଇଛି। ଆଦିବାସୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ଶିକ୍ଷାକୁ ଲୋକାଭିମୁଖୀ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ମିଳିଛି। କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ରାମେଶ୍ୱରଠାରୁ କୋଣାର୍କ ଦେଇ ପାରାଦ୍ୱୀପ ପର୍ଯ୍ୟନ୍ତ ଉପକୂଳ ରାଜପଥ ନିର୍ମାଣ ପାଇଁ ମଞ୍ଜୁରି ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି, ଏହାଦ୍ୱାରା ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲାର ଯୋଗାଯୋଗରେ ଉନ୍ନତି ଆସିବା ସହ ଯାତ୍ରା ସମୟ ଯଥେଷ୍ଟ ହ୍ରାସ ପାଇବ। ଏହି ଆଧୁନିକ ପ୍ରକଳ୍ପ ପର୍ଯ୍ୟଟନ ଓ ଆର୍ଥିକ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବ ତଥା ଯାତ୍ରୀ ଓ ମାଲ ପରିବହନ ପାଇଁ ସୁରକ୍ଷିତ ସୁଗମ ସଡ଼କ ସଂଯୋଗ ପ୍ରଦାନ କରିବ। ଏହା ମାଧ୍ୟମରେ ଉପକୂଳ ଅଞ୍ଚଳର ବିକାଶ ହେବ ବୋଲି ଶ୍ରୀ ମୋଦି ଉଲ୍ଲେଖ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜପଥ ପ୍ରକଳ୍ପର ଅନୁମୋଦନ ଲାଗି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଶ୍ରୀ ମାଝୀ ସମୃଦ୍ଧ ଓଡ଼ିଶା ସଂକଳ୍ପକୁ ସାକାର କରିବାରେ ଏହି ପ୍ରକଳ୍ପ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଉଲ୍ଲେଖ କରିଛନ୍ତି। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଉଦ୍ଘାଟନ କରିବେ। ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବାକୁ ଥିବା ବୈଠକରେ ସମୁଦାୟ ଭିତ୍ତିକ ବିପର୍ଯ୍ୟୟ ବିପଦ ହ୍ରାସ, ପରିଚାଳନା ପାଇଁ ଅର୍ଥ ବ୍ୟବସ୍ଥା, ବହୁମୁଖୀ ପୂର୍ବ ସତର୍କତା ବ୍ୟବସ୍ଥା, ସ୍ଥିର ଭିତ୍ତିଭୂମି, ବିଜ୍ଞାନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସମ୍ପର୍କରେ ଆଲୋଚନା ହେଉଛି। ମୁଖ୍ୟମନ୍ତ୍ରୀ ଆଜି ପୁରୀ ଜିଲ୍ଲା ପିପିଲିରେ ଚାନ୍ଦୁଆ ହସ୍ତଶିଳ୍ପ ହବ୍ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ସମବାୟ, ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ମଧ୍ୟ ଉପସ୍ଥିତ ରହିବେ। ରାଜ୍ୟରେ ମତଦାତା ସୂଚୀକୁ ଅଧିକ ସ୍ୱଚ୍ଛ, ସଂଶୋଧିତ ଓ ତ୍ରୁଟିଶୂନ୍ୟ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ରହିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମରେ ଗତକାଲି ସୁଦ୍ଧା 71,69,563 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟରେ 45,255 ଜଣ ବୁଥ୍ସ୍ତରୀୟ ଅଧିକାରୀ ବିଏଲ୍ଓ ନିୟୋଜିତ ଅଛନ୍ତି। ଘରକୁ ଘର ପରିଗଣନା ସମୟରେ ପ୍ରତ୍ୟେକ ଭୋଟରଙ୍କୁ 2 ଲେଖାଏଁ ପୂର୍ବ ମୁଦ୍ରିତ ପରିଗଣନା ଫର୍ମ ଯୋଗାଇ ଦିଆଯାଉଛି। ରାଜ୍ୟରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକରେ ନାମଲେଖା ପାଇଁ ଆବେଦନ କରାଯାଇଥିବା ବିବିଧ ଓ ଜାତି ପ୍ରମାଣପତ୍ର ତ୍ୱରିତ ପ୍ରଦାନ ସମ୍ପର୍କରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଏହି ଆବେଦନଗୁଡ଼ିକର ନିଷ୍ପତ୍ତି ପ୍ରକ୍ରିୟା ଓଡ଼ିଶା ଜନସେବା ଅଧିକାର ଆଇନ 2012 ଅଧୀନରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରଦାନ କରାଯିବାକୁ କୁହାଯାଇଛି। ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଇଗ୍ନୁରେ ଜୁଲାଇ 2026 ଶିକ୍ଷାବର୍ଷ ପାଇଁ ନାମଲେଖା ଓ ପୁନଃ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଜୁଲାଇ 15 ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ। ବିଭିନ୍ନ ବିଭାଗରେ ନାମଲେଖା ପାଇଁ ଇଚ୍ଛୁକ ବିଦ୍ୟାର୍ଥୀ ଇଗ୍ନୁର ୱେବ୍ସାଇଟ୍ ignuadmission.samartha.edu.in ଆଡ୍ମିସନ୍ କରିପାରିବେ। ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଓ ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଏରେଇ ପରସିଙ୍ଗା ଗ୍ରାମ ପଞ୍ଚାୟତ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରବାସୀ ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟା, ମୌଳିକ କର୍ତ୍ତବ୍ୟ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଏବଂ ଲୋକ ଅଦାଲତରେ ମଧ୍ୟସ୍ଥତା ବିଷୟରେ ଆଲୋଚନା ହୋଇଥିଲା। ଗଞ୍ଜାମ ଜିଲ୍ଲା ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା ରାମାୟଣମାଙ୍କ ଠାକୁରାଣୀ ଯାତ୍ରା ସହିତ ସ୍ଥାନୀୟ କଳା, ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଛତ୍ରପୁର ମହୋତ୍ସବ ଜାରି ରହିଛି। ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି। ସମ୍ବଲପୁରଠାରେ ଆଜିଠାରୁ ସର୍ବଭାରତୀୟ କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଦେଶର 10 ଦଳ ଭାଗ ନେବେ ବୋଲି ଆୟୋଜକ କମିଟି ସଭାପତି ବିଧାୟକ ଜୟନାରାୟଣ ମିଶ୍ର ସୂଚନା ଦେଇଛନ୍ତି। ଆସନ୍ତା 6 ତାରିଖରେ ମୁଖ୍ୟମନ୍ତ୍ରୀ ଏହି ପ୍ରତିଯୋଗିତା ଦେଖିବାର କାର୍ଯ୍ୟସୂଚୀ ରହିଛି ବୋଲି ଆୟୋଜକ କମିଟି ପକ୍ଷରୁ କୁହାଯାଇଛି। ବ୍ରହ୍ମପୁର ଜୋନ୍ରେ ଅନୁଷ୍ଠିତ ଆନ୍ତଃଜିଲ୍ଲା ସିଏମ୍ କପ୍ ଫୁଟବଲ ପ୍ରତିଯୋଗିତାର 14 ବାଳିକା ବର୍ଗରେ ଗଞ୍ଜାମ ଜିଲ୍ଲା କୋରାପୁଟକୁ ହରାଇ ବିଜୟୀ ହୋଇଛି। ଦ୍ୱିତୀୟ ମ୍ୟାଚ୍ ବାଳିକା ବର୍ଗରେ ନବରଙ୍ଗପୁର ବାଳିକା ଦଳ 5-0 ଗୋଲ୍ରେ ମାଲକାନଗିରି ବାଳିକା ଦଳକୁ ପରାସ୍ତ କରିଛି। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ସ୍ପର୍ଶ କରିବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ରହିଛି। ଅପରପକ୍ଷରେ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି, ତେବେ ଗରମ ଓ ଗୁଳୁକୁଳି ଲାଗି ରହିଛି। ଗତକାଲି 10 ସ୍ଥାନର ତାପମାତ୍ରା 40 ଡିଗ୍ରୀ ଉପରେ ରହିଥିବା ବେଳେ ଟିଟିରାଗଡ଼ଠାରେ ସର୍ବୋଚ୍ଚ ତାପମାତ୍ରା 42 ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା। ଗର୍ଭାବସ୍ଥାରେ ଜଟିଳତା ଓ ତାର ଚିକିତ୍ସା ଆଲୋଚନା କରିଛନ୍ତି ଡାକ୍ତର ଲୁସି ଦାସ।
2: ଗର୍ଭଧାରଣର ସମୟ ସବୁ ମହିଳାଙ୍କ ପାଇଁ ଏକ ଅମୂଲ୍ୟ ସମୟ। ଗର୍ଭଧାରଣ ସମୟ 9 মাস 7 দিন। ଏହି ସମୟକୁ 3 ভাগে ବିଭକ୍ତ କରାଯାଇଛି। ପ୍ରଥମ 3 মাসରେ ବାନ୍ତି ହୋଇଥାଏ, ଦେହ ଦୁର୍ବଳ ଲାଗେ, କୌଣସି କାମ କରିବାକୁ ଇଚ୍ଛା ହୁଏ ନାହିଁ, ଋତୁସ୍ରାବ ବନ୍ଦ ହୋଇଯାଏ। ଏହି ସମୟରେ ଡାକ୍ତରଙ୍କ ପରାମର୍ଶ ନେଇ ଫଲିକ୍ ଏସିଡ୍ ବଟିକା ଖାଇବା ଉଚିତ। ଏହା ସବୁ ଅଙ୍ଗନବାଡ଼ି କେନ୍ଦ୍ରରେ ମିଳୁଛି ଓ ଏହା ଦେହକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ଥଣ୍ଡା, କାଶ, ଜ୍ୱର ବା ଅନ୍ୟ କୌଣସି ଦେହ ଖରାପ ଏହି ସମୟରେ ଦେଖାଦେଲେ ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ ଖାଇବେ ନାହିଁ। ପ୍ରଥମ 3 মাসରେ ଯଦି ରକ୍ତସ୍ରାବ ହୁଏ ତାହେଲେ ସାଙ୍ଗେ ସାଙ୍ଗେ ଡାକ୍ତରଙ୍କୁ ଦେଖାଇବେ, କାରଣ ବେଳେବେଳେ ଗର୍ଭ ନଷ୍ଟ ହୋଇଯାଇଥାଏ ଓ ତାହା ଗର୍ଭାଶୟ ଭିତରେ ରହିଯାଇଥାଏ। ଏହି ସମୟରେ ବେଳେବେଳେ ତଳ ପେଟରେ ଯନ୍ତ୍ରଣା ହୁଏ। ସାଧାରଣ ଯନ୍ତ୍ରଣା ହେଲେ କୌଣସି ବ୍ୟସ୍ତ ହେବା ଉଚିତ ନୁହେଁ, କିନ୍ତୁ ଅତ୍ୟଧିକ ଯନ୍ତ୍ରଣା ହେଲେ ସଙ୍ଗେ ସଙ୍ଗେ ଡାକ୍ତରଙ୍କୁ ଦେଖାଇବେ ଓ ଅଲ୍ଟ୍ରାସାଉଣ୍ଡ କରି ଗର୍ଭ ଠିକ୍ ଜାଗାରେ ଅଛି କି ନାହିଁ ତାହା ଜାଣିବେ। ବେଳେବେଳେ ଗର୍ଭ ଗର୍ଭାଶୟରେ ନ ରହି ଗର୍ଭାଶୟ ବାହାରେ ରହିଥାଏ, ଯାହା ଶରୀର ପାଇଁ ବହୁତ ବିପଦପୂର୍ଣ୍ଣ ଓ ତାହା ଠିକ୍ ସମୟରେ ଚିକିତ୍ସା କଲେ କୌଣସି ପ୍ରକାର ଅସୁବିଧା ହୁଏ ନାହିଁ। ଗର୍ଭଧାରଣ ସମୟରେ ସବୁ ପ୍ରକାର ଖାଦ୍ୟ ଖାଇବେ, ପ୍ରଚୁର ପରିମାଣରେ ପାଣି ପିଇବେ, ରାତିରେ ନିଶ୍ଚୟ 7 ଘଣ୍ଟାରୁ 8 ଘଣ୍ଟା ବିଶ୍ରାମ ନେବେ। ଏହି ସମୟରେ ଆମର ଆଇରନ୍ ଓ କ୍ୟାଲସିୟମ୍ ବଟିକ ଖାଇବା ନିହାତି ଜରୁରୀ। ଆଇରନ୍ ଖାଇଲେ ମାଆଟିର ରକ୍ତହୀନତା ରୋଗ ଦେଖାଯାଏ ନାହିଁ, ଛୁଆର ବି କୌଣସି ପ୍ରକାର ରକ୍ତଜନିତ ରୋଗ ହୁଏ ନାହିଁ। ପ୍ରଥମ ମାସରୁ ରକ୍ତ ପରୀକ୍ଷା କରାଇ ନେବା ଉଚିତ ଓ ସେହି ଅନୁସାରେ ଯଦି କିଛି ଅସୁବିଧା ବାହାରିଲା ତାହେଲେ ଔଷଧ ଖାଇବା ଉଚିତ। ଗର୍ଭ ସମୟରେ ଦ୍ୱିତୀୟ ଭାଗରେ ବା ସେକେଣ୍ଡ ଟ୍ରାଇମିଷ୍ଟରରେ ଡାକ୍ତରଙ୍କୁ ପ୍ରତି ମାସରେ ଦେଖାଇବା ଉଚିତ। ଏହି ସମୟରେ ବିଶେଷ ଅସୁବିଧା ହୁଏ ନାହିଁ, ଦେହ ସୁସ୍ଥ ଲାଗେ, କିନ୍ତୁ ଏହି ସମୟଟିକୁ ଅବହେଳା କଲେ ହେବ ନାହିଁ। ଦେହ ସୁସ୍ଥ ଲାଗିଲେ ବି ଆପଣ ପ୍ରତି ମାସରେ ଡାକ୍ତରଙ୍କୁ ଦେଖାଇବେ, ଟିଟାନସ୍ ଇଞ୍ଜେକ୍ସନ 2 ଡୋଜ୍ ନେଇଯିବେ ଓ ଆଇରନ୍ କ୍ୟାଲସିୟମ୍ ବଟିକା ନିୟମିତ ଖାଇବେ। ଏହି ସମୟରେ ପ୍ରଚୁର ପରିମାଣର ପନିପରିବା ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଇଲେ ଛୁଆର ଶରୀର ଗଠନ ଠିକ୍ ଅନୁସାରେ ହୋଇଥାଏ। 5 মাসে ଥରେ ନିଶ୍ଚୟ ଅଲ୍ଟ୍ରାସାଉଣ୍ଡ କରାଇବେ, ଏହାଦ୍ୱାରା ଛୁଆର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ଠିକ୍ ଭାବରେ ତିଆରି ହୋଇଛି କି ନାହିଁ ଜଣାପଡ଼େ। ଯଦି କୌଣସି ଅସୁବିଧା ଥାଏ ତାହେଲେ ତାର ଉପଯୁକ୍ତ ଚିକିତ୍ସା କରାଇବାକୁ ପଡ଼ିବ। ଶେଷ 3 মাস ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ। ଡାକ୍ତରଙ୍କୁ ନିଶ୍ଚୟ ପ୍ରତି ମାସରେ ଦେଖାଇବେ, ଡାକ୍ତରଙ୍କ କହିବା ଅନୁସାରେ ଅଲ୍ଟ୍ରାସାଉଣ୍ଡ କରିବେ, ଆଇରନ୍ କ୍ୟାଲସିୟମ୍ ସାଙ୍ଗକୁ ପ୍ରୋଟିନ୍ ପାଉଡର ଅନ୍ୟାନ୍ୟ ଭିଟାମିନ୍ ବଟିକା ମଧ୍ୟ ଖାଇବା ଜରୁରୀ। କେତେଗୁଡ଼ିଏ ଲକ୍ଷଣ ଯଥା ଗୋଡ଼ ଫୁଲିବା, ପରିସ୍ରା କମ୍ ହେବା, ମୁଣ୍ଡ ବୁଲାଇବା, ଅତ୍ୟଧିକ ଓଜନ ବଢ଼ିବା ଦେଖିଲେ ଆପଣ ସାଙ୍ଗେ ସାଙ୍ଗେ ଡାକ୍ତରଙ୍କ ପରାମର୍ଶ ନେବେ। ଏହା ବ୍ଲଡ୍ ପ୍ରେସର ବଢ଼ିବାର ଗୋଟିଏ ଲକ୍ଷଣ। ବ୍ଲଡ୍ ପ୍ରେସର ରୋଗ ଠିକ୍ ସମୟରେ ଚିକିତ୍ସା ନହେଲେ ଏକ୍ଲାମ୍ସିଆ ରୋଗ ହୋଇଥାଏ ଓ ଏକ୍ଲାମ୍ସିଆ ରୋଗରେ ମାଆଟି ଚେତାଶୂନ୍ୟ ହୋଇଯାଏ ଓ ତାକୁ ବାତ ମାରିଥାଏ, ଏହା ତା ଜୀବନ ପାଇଁ ବହୁତ ବିପଦପୂର୍ଣ୍ଣ। ଠିକ୍ ସମୟରେ ବ୍ଲଡ୍ ପ୍ରେସର ମପାଇବା ଓ ତାର ଚିକିତ୍ସା କରାଇଲେ ଏ ରୋଗ ହୁଏ ନାହିଁ। ପ୍ରତି ମାସରେ ଓଜନ ହେବା ଉଚିତ, ଅତି କମ୍ରେ 2 কেজি ବଢ଼ିଲେ ଭଲ, କିନ୍ତୁ 2 কেজিରୁ ଅଧିକା ବଢ଼ିବା ବା 2 কেজিରୁ କମ୍ ବଢ଼ିବା ଉଚିତ ନୁହେଁ। ଏହା ଛଡ଼ା ବେଳେବେଳେ ରକ୍ତସ୍ରାବ ହୁଏ, ମଝିରେ ମଝିରେ ପେଟ ବଥା କରେ, ଏପରି ହେଲେ ସାଙ୍ଗେ ସାଙ୍ଗେ ଆପଣ ନିକଟସ୍ଥ ହସ୍ପିଟାଲରେ ଦେଖାଇବେ। ବେଳେବେଳେ ଗର୍ଭାଶୟରେ ଫୁଲଟି ତଳପଟକୁ ରହିଥାଏ, ଏହିପରି ରହିଥିଲେ ରକ୍ତସ୍ରାବ ମଝିରେ ମଝିରେ ହୋଇପାରେ। ମୂଳରୁ ଏଥିପ୍ରତି ସତର୍କ ନ ରହିଲେ ଭାରି କାମ କଲେ ଅତି ପ୍ରବଳ ରକ୍ତସ୍ରାବ ବେଳେବେଳେ ହୋଇଥାଏ, ଯାହାଦ୍ୱାରା କି ଆମକୁ ତୁରନ୍ତ ଅପରେସନ୍ କରିବାକୁ ପଡ଼େ। ଅଲ୍ଟ୍ରାସାଉଣ୍ଡ ନିୟମିତ କରିବା ଦ୍ୱାରା ଆପଣ ଏସବୁ ଜିନିଷ ଆଗରୁ ଜାଣିପାରିବେ ଓ ତା ପ୍ରତି ସତର୍କ ରହିବେ। ଡେଲିଭରି ପୂର୍ବରୁ ଆପଣଙ୍କୁ କେତେଗୁଡ଼ିଏ ଜିନିଷ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିବ, ଯଥା ଦେହରୁ ପାଣି ଯିବା, ଅତ୍ୟଧିକ ରକ୍ତସ୍ରାବ ହେବା, ଛୁଆ ନ ବୁଲିବା ବା ପେଟରେ ଯନ୍ତ୍ରଣା ଆରମ୍ଭ ହେବା, ଏହିସବୁ ଲକ୍ଷଣ ଦେଖିଲେ ଆପଣ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବେ। ଏହିସବୁ ଜିନିଷ ପ୍ରତି ସତର୍କ ରହିଲେ
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ଗର୍ଭାବସ୍ଥାର ଜଟିଳତା ଓ ତା'ର ଚିକିତ୍ସା ଆଲୋଚନା କରିଥିଲେ ଡାକ୍ତର ଲୁସି ଦାସ ଆକାଶବାଣୀ କଟକ ସମୟ ବର୍ତ୍ତମାନ 7:15 ହେବାକୁ ଯାଉଛି ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ
3: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଶକ୍ତି ସୁରକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗ ନେଇ ଆଜି ଭେନେଜୁଏଲାର ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦି। ଉତ୍ତର ପୂର୍ବାଞ୍ଚଳ ପରିଷଦର ପୂର୍ଣ୍ଣାଙ୍ଗ ଅଧିବେଶନରେ ଆଜି ଅଧ୍ୟକ୍ଷତା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭାରତ ଆମେରିକା ବାଣିଜ୍ୟ ଚୁକ୍ତିନାମା ଚୂଡ଼ାନ୍ତ ପର୍ଯ୍ୟାୟ ଆଡ଼କୁ ଗତି କରୁଥିବା ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ସୂଚନା ଏବଂ ସାଫ୍ ମହିଳା ଫୁଟବଲ ପ୍ରତିଯୋଗିତାରେ ଭୁଟାନକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀରେ ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗେଜ୍ଙ୍କ ସହ ଆଲୋଚନା କରିବେ। ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜିନିବେଶ, ଔଷଧ ଉଦ୍ୟୋଗ, ସ୍ୱାସ୍ଥ୍ୟସେବା, ପରିବହନ ଏବଂ ନବୀକରଣୀୟ ଶକ୍ତି କ୍ଷେତ୍ରରେ ସହଯୋଗ ବିଷୟରେ ଆଲୋଚନା ହେବ। ଡେଲ୍ସି ରୋଡ୍ରିଗେଜ୍ ଗତକାଲି 5 ଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କ ସହ ବୈଦେଶିକ, ଅର୍ଥ ଓ ଅର୍ଥନୀତି, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଯୋଗାଯୋଗ ଓ ସୂଚନା ଏବଂ ପରିବହନ ମନ୍ତ୍ରୀଙ୍କୁ ନେଇ ଗଠିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଭାରତ ଗସ୍ତରେ ଆସିଛନ୍ତି। ରୋଡ୍ରିଗେଜ୍ ବୈଦେଶିକ ମନ୍ତ୍ରୀ ଭାବେ 2015 ଭାରତ ଆସିଥିବା ବେଳେ ଉପରାଷ୍ଟ୍ରପତି ଭାବେ 2019, 2023, 2024 ଓ 2025 ଭାରତ ଗସ୍ତରେ ଆସିଥିଲେ। ଏହି ଗସ୍ତକାଳରେ ଭେନେଜୁଏଲାର ପ୍ରତିନିଧି ଦଳ ଶକ୍ତି, ଔଷଧ ଏବଂ ଅଟୋମୋବାଇଲ୍ କ୍ଷେତ୍ର ପରିଦର୍ଶନ କରି ଭାରତର ପ୍ରଯୁକ୍ତିବିଦ୍ୟା ଏବଂ ଶିଳ୍ପ ସାମର୍ଥ୍ୟ ବିଷୟରେ ଅବଗତ ହେବେ ଏବଂ ନୂତନ ସୁଯୋଗର ସନ୍ଧାନ କରିବେ। ଭାରତର ଭେନେଜୁଏଲା ସହିତ ଶକ୍ତି ଏବଂ ପୁଞ୍ଜିନିବେଶ କ୍ଷେତ୍ରରେ

ଗୁଜରାଟର ଅହମ୍ମଦାବାଦରେ ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ମଞ୍ଚ ବିଶ୍ୱର ଯୋଗ ଉତ୍ସାହୀମାନଙ୍କୁ ଏକତ୍ର କରିଛି। କାର୍ଯ୍ୟକ୍ରମର ଆୟୋଜକଙ୍କୁ ଶ୍ରୀ ମୋଦି ଶୁଭେଚ୍ଛା ଜଣାଇଛନ୍ତି। ମେଘାଳୟର ଶିଲଂରେ ଆଜି ଉତ୍ତର ପୂର୍ବାଞ୍ଚଳ ପରିଷଦର 73ତମ ପୂର୍ଣ୍ଣାଙ୍ଗ ଅଧିବେଶନରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅଧ୍ୟକ୍ଷତା କରିବେ। ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଜିର ଅଧିବେଶନରେ ଆଞ୍ଚଳିକ ବିକାଶର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ବ୍ୟତୀତ ମୁଖ୍ୟମନ୍ତ୍ରୀ ସ୍ତରୀୟ କାର୍ଯ୍ୟବଳ ପକ୍ଷରୁ ହୋଇଥିବା ପ୍ରଗତି ଉପରେ ଆଲୋଚନା ଏବଂ ବିଚାର ବିମର୍ଶ କରାଯିବ। ବିଶେଷ ଭାବେ ପର୍ଯ୍ୟଟନ, କୃଷି ଓ ଉଦ୍ୟାନ କୃଷି, ନିବେଶ ପ୍ରୋତ୍ସାହନ, ଆତ୍ମନିର୍ଭରଶୀଳତା, କ୍ରୀଡ଼ା, ଅର୍ଥନୈତିକ କରିଡରର ବିକାଶ, ଭିତ୍ତିଭୂମି ଏବଂ ସହରାଞ୍ଚଳ ସଂଯୋଗୀକରଣ ତଥା ହସ୍ତତନ୍ତ ଓ ହସ୍ତଶିଳ୍ପ ଉପରେ ଆଲୋଚନା ହେବ। 2047 ସୁଦ୍ଧା ଉତ୍ତର ପୂର୍ବାଞ୍ଚଳକୁ ଆର୍ଥିକ ଅଭିବୃଦ୍ଧି ସଂଯୋଗୀକରଣ, ନବସୃଜନ ଏବଂ ସାଂସ୍କୃତିକ ସମୃଦ୍ଧିର କେନ୍ଦ୍ର ଭାବେ ଗଢ଼ି ତୋଳିବା ପାଇଁ ଆଜିର ଅଧିବେଶନରେ ଯୋଜନା ପ୍ରସ୍ତୁତ ହେବ। ଅଧିବେଶନରେ ବିଭାଗୀୟ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର ଏବଂ 8ଟି ଉତ୍ତର ପୂର୍ବାଞ୍ଚଳ ରାଜ୍ୟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦୁଇଦିନିଆ ତ୍ରିପୁରା ଗସ୍ତରେ ଯାଇ ଆଜି ସନ୍ଧ୍ୟାରେ ଅଗରତାଲାରେ ପହଞ୍ଚିବେ। ଗସ୍ତକାଳରେ ଶ୍ରୀ ଶାହା ପୁଷ୍ପବନ୍ତ ପ୍ୟାଲେସ୍ ହୋଟେଲର ଶିଳାନ୍ୟାସ କରିବା ସହ ଲଙ୍କାମୁରାଠାରେ ସୀମା ସୁରକ୍ଷା ବଳର ସୀମା ଆଉଟ୍ପୋଷ୍ଟ ପରିଦର୍ଶନ କରିବେ। ଶ୍ରୀ ଶାହା ରାଜ୍ୟ ଏବଂ କେନ୍ଦ୍ରର ସୁରକ୍ଷା ଅଧିକାରୀମାନଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ଶାହାଙ୍କ ଗସ୍ତ ନେଇ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ ପ୍ରଶାସନିକ ସୁରକ୍ଷା ବୈଠକ କରିବେ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ତଥା ବିଶ୍ୱର ସର୍ବପୁରାତନ ସହର ବାରାଣସୀରେ ଆଜି ଏବଂ ଆସନ୍ତାକାଲି ବ୍ରିକ୍ସ ସାଂସ୍କୃତିକ କାର୍ଯ୍ୟକାରୀ ଗୋଷ୍ଠୀର ଦ୍ୱିତୀୟ ସମ୍ମିଳନୀ ଅନୁଷ୍ଠିତ ହେବ। ଚୀନ, ବ୍ରାଜିଲ, ଇଜିପ୍ଟ, ଇଥିଓପିଆ ଏବଂ ଇଣ୍ଡୋନେସିଆ ସମେତ 11ଟି ଦେଶର ପ୍ରତିନିଧିମାନେ ଏହି ସମ୍ମିଳନୀରେ ଯୋଗଦେବେ। ବିଶ୍ୱର ପ୍ରମୁଖ ବରିଷ୍ଠ କୂଟନୀତିଜ୍ଞ, ନୀତି ନିର୍ଦ୍ଧାରକ ଏବଂ ସାଂସ୍କୃତିକ ବିଶେଷଜ୍ଞମାନଙ୍କୁ ଏହି ସମ୍ମିଳନୀ ଏକତ୍ର କରିବ। ସମ୍ମିଳନୀରେ କାଶୀର ବିଶ୍ୱପ୍ରସିଦ୍ଧ GI ଟ୍ୟାଗ୍ ଯୁକ୍ତ ଏବଂ ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ ଶୀର୍ଷକ ସ୍ୱତନ୍ତ୍ର ପ୍ରଦର୍ଶନୀ ଆୟୋଜନ କରାଯାଇଛି। 6 ଜଣ କଳାକାର ଏହି ପ୍ରଦର୍ଶନୀରେ ବାରାଣସୀର ସମୃଦ୍ଧ ହସ୍ତକଳା ପରମ୍ପରାର ପ୍ରଦର୍ଶନ କରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ସେଠାକାର ସାଂସଦମାନଙ୍କୁ କହିଛନ୍ତି ଭାରତ ଏବଂ ଆମେରିକା ମଧ୍ୟରେ ବହୁ ପ୍ରତୀକ୍ଷିତ ବାଣିଜ୍ୟ ଚୁକ୍ତିନାମା ଆଉ କିଛି ସପ୍ତାହ ମଧ୍ୟରେ ଚୂଡ଼ାନ୍ତ ହେବ। ଗତକାଲି ବୈଦେଶିକ ମନ୍ତ୍ରଣାଳୟ ଗୃହ କମିଟିର ବୈଠକରେ ସମ୍ପ୍ରତି ଭାରତ ଗସ୍ତ ନେଇ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ରୁବିଓ କହିଛନ୍ତି ୱାଶିଂଟନ୍ ଏବଂ ନୂଆଦିଲ୍ଲୀ ବାଣିଜ୍ୟ ଚୁକ୍ତିନାମା ଚୂଡ଼ାନ୍ତ କରିବାର ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ବିଶ୍ୱର ସର୍ବବୃହତ୍ ଏବଂ ସର୍ବପୁରାତନ ଗଣତନ୍ତ୍ର ମଧ୍ୟରେ ଅର୍ଥନୈତିକ ବୁଝାମଣା ଚଳଚଞ୍ଚଳ ହୋଇଛି, ଯେଉଁଥିରେ ଭାରତ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଭାଗିଦାର ସାବ୍ୟସ୍ତ ହେବ। ସେ କହିଛନ୍ତି ତାଙ୍କ ଭାରତ ଗସ୍ତ ସମୟରେ ସେ କ୍ୱାଡ୍ ରାଷ୍ଟ୍ର ସମୂହର ମନ୍ତ୍ରୀମାନଙ୍କ ସହ ଫଳପ୍ରଦ ଆଲୋଚନା କରିଥିଲେ। ଭାରତ ସମେତ ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ଆଗାମୀ ଦିନରେ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସାମୁଦ୍ରିକ ସହଯୋଗକୁ ଆହୁରି ବୃଦ୍ଧି କରିବା ଲାଗି ବିଭିନ୍ନ ପ୍ରକଳ୍ପ ଆରମ୍ଭ କରିବେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ କୃତ୍ରିମ ବୁଦ୍ଧିମତା ସମ୍ପର୍କିତ ସୁରକ୍ଷିତ ଯୋଗାଣ ଶୃଙ୍ଖଳ ସୃଷ୍ଟି କରିବା ଲାଗି 14ଟି ଦେଶ ଏକ ନୂତନ ପଦକ୍ଷେପ ସ୍ୱରୂପ ପ୍ୟାକ୍ସ ସିଲିକା ଉପରେ କାର୍ଯ୍ୟ କରୁଥିବା ସେ କହିଛନ୍ତି। ସମ୍ପୃକ୍ତ 14ଟି ଦେଶ ଭବିଷ୍ୟତରେ କୃତ୍ରିମ ବୁଦ୍ଧିମତାର ବିକାଶ ଏବଂ ଯୋଗାଣ ଶୃଙ୍ଖଳକୁ ସୁରକ୍ଷିତ ଓ ନିଶ୍ଚିତ କରିବା ଲାଗି ସହଯୋଗୀ ସାବ୍ୟସ୍ତ ହୋଇଛନ୍ତି। ଶ୍ରୀ ରୁବିଓ ୟୁକ୍ରେନ୍ ସଂଘର୍ଷ ସମ୍ପର୍କରେ କହିଛନ୍ତି ରୁଷ କିମ୍ବା ୟୁକ୍ରେନ୍ ଶାନ୍ତି ବୁଝାମଣା ପାଇଁ ପ୍ରସ୍ତୁତ ନାହାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ମନ୍ତ୍ର ନେଇ ଭାରତର ଅଭୂତପୂର୍ବ ପରିବର୍ତ୍ତନ ଘଟିଛି। ଏହି ସମୟ ମଧ୍ୟରେ ମୋଦି ସରକାରଙ୍କ ଅନେକଗୁଡ଼ିଏ ଜନହିତକର ଯୋଜନା ଦେଶର ଗରିବ, କୃଷକ, ମହିଳା ଏବଂ ଯୁବପିଢ଼ିଙ୍କୁ ସଶକ୍ତ କରିଛି। ବିଭିନ୍ନ କ୍ଷେତ୍ରରେ ସରକାରଙ୍କ 12 ବର୍ଷର ସଫଳତା ନେଇ ଆକାଶବାଣୀ ସମ୍ବାଦ ବିଭାଗ ସ୍ୱତନ୍ତ୍ର ଉପସ୍ଥାପନ ପ୍ରସ୍ତୁତ କରିଛି। ଆଜି ଆସନ୍ତୁ ଜାଣିବା ସରକାରଙ୍କ ପଦକ୍ଷେପ ଯୋଗୁଁ କିଭଳି ଭାବେ ବ୍ୟବସାୟରେ ସହଜତା ସମ୍ଭବ ହୋଇପାରିଛି। ଗତ 12 ବର୍ଷରେ ଅନେକଗୁଡ଼ିଏ ସମାବେଶୀ ସଂସ୍କାର ଫଳରେ ଦେଶରେ ବ୍ୟବସାୟ କରିବାର ସହଜତାରେ ବିକାଶ ଘଟିଛି। ଏହାଦ୍ୱାରା ନିବେଶକମାନଙ୍କ ବିଶ୍ୱାସ ଦୃଢ଼ ହୋଇଥିବା ବେଳେ ଉଦ୍ୟୋଗିତାର ବିକାଶ ଏବଂ ବିଶ୍ୱସ୍ତରରେ ଭାରତର ପ୍ରତିଯୋଗିତାମୂଳକ ବ୍ୟବସାୟିକ ଲକ୍ଷ୍ୟ ପୂରଣ ହୋଇପାରିଛି। 2016ରେ ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଇଣ୍ଡିଆ ପଦକ୍ଷେପ ଦେଶର ଉଦ୍ୟୋଗ ବିକାଶ ଏବଂ ନବସୃଜନକୁ ନୂତନ ଦିଗ ଦେବା ସହ ନିବେଶ ଆଧାରିତ ବିକାଶ ବୃଦ୍ଧି ପାଇଛି। 2016ରେ ଦେଶରେ ଷ୍ଟାର୍ଟଅପ୍ ସଂଖ୍ୟା 500 ଥିବାବେଳେ ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ଏହି ସଂଖ୍ୟା 2,23,000 ବୃଦ୍ଧି ପାଇଛି। ଆୟକର ବିଭାଗ ପକ୍ଷରୁ 2021 ମସିହାରେ ନୂଆ ଇ ଫାଇଲିଂ ପୋର୍ଟାଲ୍ ଖୋଲାଯାଇଛି।

0: 2017ରେ ଦ୍ରବ୍ୟ ଓ ସେବାକର ଜିଏସ୍ଟି ଆରମ୍ଭ ହେବା ସହ ଗତବର୍ଷ ସେପ୍ଟେମ୍ବର ମାସରେ ଏଥିରେ ଅନେକଗୁଡ଼ିଏ ପରିବର୍ତ୍ତନ କରାଯାଇ ବ୍ୟବସାୟ କରିବାର ସହଜତା କ୍ଷେତ୍ରରେ ଅତିରିକ୍ତ ସୁବିଧା ସୁଯୋଗ ସୃଷ୍ଟି କରାଯାଇଛି। ଅନ୍ୟପକ୍ଷରେ ଏମ୍ଏସ୍ଏମ୍ଇ ପଞ୍ଜୀକରଣକୁ ସହଜ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଉଦ୍ୟମ ପଞ୍ଜୀକରଣ ପୋର୍ଟାଲ ଆରମ୍ଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା 831,000 ଏମ୍ଏସ୍ଏମ୍ଇ ପଞ୍ଜୀକୃତ ହୋଇଥିବା ଜଣାପଡ଼ିଛି। 2016ରେ ସରକାରୀ ଇ ମାର୍କେଟ୍ ପ୍ଲେସ୍ ଜେମ୍ ଆରମ୍ଭ ହେବା ଫଳରେ ମହିଳା ଉଦ୍ୟୋଗୀ, ଷ୍ଟାର୍ଟଅପ୍, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଦିବ୍ୟାଙ୍ଗଜନଙ୍କୁ ସୁବିଧା ଉପଲବ୍ଧ କରାଯାଇପାରିଛି। ଦେଶରେ ବ୍ୟବସାୟ କରିବାର ସହଜତା ଢାଞ୍ଚା ମିଳିତ ଭାବେ ଡିଜିଟାଲ ଭିତ୍ତିଭୂମି, ନୀତି ସଂସ୍କାର ଏବଂ ବିଶ୍ୱାସ ଆଧାରିତ ପ୍ରଶାସନକୁ ସୁଦୃଢ଼ କରିପାରିଛି। ପଶ୍ଚିମବଙ୍ଗରେ ଅଟକି ରହିଥିବା ରେଳ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ସମୀକ୍ଷା କରିବା ଲାଗି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆସନ୍ତା ଶନିବାର ଦିନ କୋଲକାତାରେ ପହଞ୍ଚିବେ। ପୂର୍ବତଟ ରେଳବାଇ ମୁଖ୍ୟ ଜନସମ୍ପର୍କ ଅଧିକାରୀ ଶିବାଜୀ ମାଝୀ କହିଛନ୍ତି, ରେଳମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସହ ନବନ୍ନା ସଭାଘରଠାରେ ଏକ ଉଚ୍ଚସ୍ତରୀୟ ବୈଠକ କରିବେ। ବୈଠକରେ ପୂର୍ବାଞ୍ଚଳ, ଦକ୍ଷିଣ ପୂର୍ବାଞ୍ଚଳ, ଉତ୍ତର ପୂର୍ବାଞ୍ଚଳ ଏବଂ ମେଟ୍ରୋ ରେଳର ମହାପ୍ରବନ୍ଧକମାନେ ଯୋଗଦେବେ। ଶ୍ରୀ ମାଝୀ କହିଛନ୍ତି, ପଶ୍ଚିମବଙ୍ଗରେ ରେଳ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ସମୀକ୍ଷା କରାଯିବା ସହ କେନ୍ଦ୍ର ରାଜ୍ୟ ସମ୍ପର୍କ ସୁଦୃଢ଼ୀକରଣ ଉପରେ ଆଲୋଚନା କରାଯିବ। ବ୍ରିଟେନ୍ର ବୈଦେଶିକ ଏବଂ ରାଜ୍ୟଗୋଷ୍ଠୀ ବ୍ୟାପାର ସଚିବ ୟେଭେଟ୍ କୁପର ଗତକାଲି ଦୁଇଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଶ୍ରୀମତୀ କୁପର ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବୈଠକ କରିବାର କାର୍ଯ୍ୟସୂଚୀ ରହିଛି। ଆମେରିକା ଏବଂ ଇରାନ୍ ମଧ୍ୟରେ କୂଟନୈତିକ ବୁଝାମଣା ସକାରାତ୍ମକ ଦିଗରେ ଗତି କରୁଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ତେବେ ଚୂଡ଼ାନ୍ତ ବୁଝାମଣା ନେଇ ଅନିଶ୍ଚିତତା ଜାରି ରହିଥିବା ସେ କହିଛନ୍ତି। ହ୍ୱାଇଟ୍ ହାଉସ୍ରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ତେହେରାନ୍ ସହ କୂଟନୈତିକ ବୁଝାମଣା ଦିଗରେ ଆଲୋଚନା ଭଲଭାବେ ଚାଲିଛି ଏବଂ ଚଳିତ ସପ୍ତାହ ଶେଷ ସୁଦ୍ଧା ସଫଳତା ମିଳିବା ଆଶା କରାଯାଉଛି। ଗୋଆର ମାର୍ଗାଓଠାରେ ଅନୁଷ୍ଠିତ ସାଫ୍ ମହିଳା ଫୁଟବଲ ପ୍ରତିଯୋଗିତାରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଭାରତ 1-0 ଗୋଲ୍ରେ ଭୁଟାନକୁ ପରାସ୍ତ କରି ଫାଇନାଲ୍କୁ ଉନ୍ନୀତ ହୋଇଛି। ପାଞ୍ଚଥରର ଚମ୍ପିୟନ୍ ଭାରତ ଆସନ୍ତା ଶନିବାର ଦିନ ଭାରତୀୟ ସମୟ ସନ୍ଧ୍ୟା 6:30ରେ ବାଂଲାଦେଶ ବିପକ୍ଷରେ ଅବତୀର୍ଣ୍ଣ ହେବ ଏବଂ ଆଜିଠାରୁ ମଙ୍ଗୋଲିଆରେ ଆରମ୍ଭ ହେଉଥିବା ଉଲାନବାଟାର ଓପନ୍ୟାକିଂ ସିରିଜ୍ ପ୍ରତିଯୋଗିତାରେ ଭାରୋତ୍ତୋଳନରେ ଭାରତ ତା'ର ଅଭିଯାନ ଆରମ୍ଭ କରିବ। ମୁଖ୍ୟ ସମ୍ବାଦ ପୁଣି ଥରେ। ଶକ୍ତି ସୁରକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗ ନେଇ ଆଜି ଭେନେଜୁଏଲାର ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦି। ଉତ୍ତର ପୂର୍ବାଞ୍ଚଳ ପରିଷଦର ପୂର୍ଣ୍ଣାଙ୍ଗ ଅଧିବେଶନରେ ଆଜି ଅଧ୍ୟକ୍ଷତା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭାରତ ଆମେରିକା ବାଣିଜ୍ୟ ଚୁକ୍ତିନାମା ଚୂଡ଼ାନ୍ତ ପର୍ଯ୍ୟାୟ ଆଡ଼କୁ ଗତି କରୁଥିବା ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ସୂଚନା ଏବଂ ସାଫ୍ ମହିଳା ଫୁଟବଲ ପ୍ରତିଯୋଗିତାରେ ଭୁଟାନକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ଭାରତ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ରାଉରକେଲା ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ 7:25 ଆରମ୍ଭ କରୁଛୁ ଓଡ଼ିଆ ଆଲବମ୍ ଗୀତ କାର୍ଯ୍ୟକ୍ରମ ଝୁମ୍ ଦାନାନା। ଆଜି ଏଥିରେ ଶୁଣିବା ଓଡ଼ିଆ ଆଲବମ୍ ଚାଲ ଆମେ ପ୍ରେମ କରିବା ଆଲବମ୍ରୁ କିଛି ଗୀତ। ସୁରେଶ ୱାଡେକରଙ୍କ କଣ୍ଠରୁ ଶୁଣିବା ଏହି ଆଲବମ୍ ଗୀତଟି। ଗୀତ ରଚନା କରିଛନ୍ତି ବସନ୍ତରାଜ ସାମଲ, ସଙ୍ଗୀତ ସଂଯୋଜନା କରିଛନ୍ତି ବୁଲୁ ମିଶ୍ର।

ଶ୍ରୋତାବନ୍ଧୁ ଶୁଣୁଛନ୍ତି ଓଡ଼ିଆ ଆଲବମ୍ ଗୀତ କାର୍ଯ୍ୟକ୍ରମ, ଯେଉଁଥିରେ ଶୁଣୁଛନ୍ତି ଓଡ଼ିଆ ଆଲବମ୍। ପରବର୍ତ୍ତୀ ଗୀତଟି ଶୁଣିବା ସୁରେଶ ୱାଡ଼େକରଙ୍କ କଣ୍ଠରୁ। ଗୀତ ରଚନା କରିଛନ୍ତି ବସନ୍ତରାଜ ସାମଲ, ସଙ୍ଗୀତ ସଂଯୋଜନା କରିଛନ୍ତି ବୁଲୁ ମିଶ୍ର।

ଶ୍ରୋତାବନ୍ଧୁ ଶୁଣୁଛନ୍ତି ଓଡ଼ିଆ ଆଲବମ୍ ଗୀତ କାର୍ଯ୍ୟକ୍ରମ ଝୁମ୍ ତାନାନା। ଝୁମ୍ ତାନାନାରେ ପରବର୍ତ୍ତୀ ଆଲବମ୍ ଗୀତଟି ଶୁଣିବା କୁମାର ବାପିଙ୍କ କଣ୍ଠରୁ। ଗୀତ ରଚନା କରିଛନ୍ତି ବାପୁ ଗୋସ୍ୱାମୀ। ସଙ୍ଗୀତ ସଂଯୋଜନା କରିଛନ୍ତି ବୋଲୁ ମିଶ୍ର।

ଶ୍ରୋତାବନ୍ଧୁ ଶୁଣୁଛନ୍ତି ଓଡ଼ିଆ ଆଲବମ୍ ଗୀତ କାର୍ଯ୍ୟକ୍ରମ ଝୁମଦାନାନା। ଆଜି ଏଥିରେ ଶୁଣୁଛନ୍ତି ଲଭେରିଆ ଆଲବମ୍ରୁ କିଛି ଗୀତ, ଯେଉଁଥିରେ ପରବର୍ତ୍ତୀ ଗୀତଟି ଶୁଣିବା ହ୍ୟୁମାନ ସାଗରଙ୍କ କଣ୍ଠରୁ। ଗୀତ ରଚନା କରିଛନ୍ତି ବାପୁ ଗୋସ୍ୱାମୀ, ସଙ୍ଗୀତ ସଂଯୋଜନା କରିଛନ୍ତି ସୁମିତ ଦୀକ୍ଷିତ।

ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ 7008248758 ଟେଲିଫୋନ୍ ନମ୍ବରରେ। ସୂଚନାଟି ସମାପ୍ତ ହେଲା। ଶ୍ରୋତାବନ୍ଧୁ ଶୁଣୁଛନ୍ତି ଓଡ଼ିଆ ଆଲବମ୍ ଗୀତ କାର୍ଯ୍ୟକ୍ରମ ଝୁମ୍ତା ନାନା। ଆଜି ଏଥିରେ ଶୁଣୁଛନ୍ତି ଲଭେରିଆ ଆଲବମ୍ରୁ କିଛି ଗୀତ, ଯେଉଁଥିରେ ପରବର୍ତ୍ତୀ ଗୀତଟି ଶୁଣିବା, ଯେଉଁଥିରେ କଣ୍ଠଶିଳ୍ପୀ ଅସୀମା ପଣ୍ଡା, ଗୀତ ରଚନା କରିଛନ୍ତି ନିର୍ମଳ ନାୟକ, ସଙ୍ଗୀତ ସଂଯୋଜନା କରିଛନ୍ତି ଅଭିଜିତ ମଜୁମଦାର।

0: ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଶ୍ରୋତାବନ୍ଧୁ ଶୁଣୁଥିଲେ ଓଡ଼ିଆ ଆଲବମ୍ ଗୀତ କାର୍ଯ୍ୟକ୍ରମ ଝୁମ୍ତା ନାନା, ଆକାଶବାଣୀ ରାଉରକେଲା। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ 8:00। ବର୍ତ୍ତମାନ ଶୁଣିବା ସମାଚାର ପ୍ରଭାତ ଏବଂ 8:15 ମର୍ଣ୍ଣିଂ ନ୍ୟୁଜ୍ ଆକାଶବାଣୀ ଦିଲ୍ଲୀରୁ।

ଶ୍ରୋତାବନ୍ଧୁ ଶୁଣୁଛନ୍ତି ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ଶୁଣିବା ଅଞ୍ଜଳି ରାୟଙ୍କ କଣ୍ଠରୁ। ଗୀତ ରଚନା କରିଛନ୍ତି କଳ୍ପତରୁ ବଳ।

ଶ୍ରୋତାବନ୍ଧୁ ଶୁଣୁଛନ୍ତି ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ଶୁଣିବା ପ୍ରଣବ କିଶୋର ପଟ୍ଟନାୟକ ଏବଂ ଅଞ୍ଜଳି ରୟଙ୍କ ମିଳିତ କଣ୍ଠରୁ। ଗୀତ ରଚନା କରିଛନ୍ତି କଳ୍ପତରୁ ବଳ।

0: ଅଙ୍ଗଦାନ କରନ୍ତୁ, ଜୀବନକୁ ଗୋଟିଏ ସୁଯୋଗ ଦିଅନ୍ତୁ, କାହାର ଆଶା ହୁଅନ୍ତୁ, ନିଜର କର୍ତ୍ତବ୍ୟ ପାଳନ କରନ୍ତୁ, ଜୀବନ ପରେ ମଧ୍ୟ ଜୀବନ ଦିଅନ୍ତୁ, ଅଙ୍ଗଦାନ କରନ୍ତୁ। ଅଙ୍ଗଦାନ ମାନବତାର ସବୁଠାରୁ ବଡ଼ ପରିଚୟ।
1: ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ କରନ୍ତୁ 8249809672 ଟେଲିଫୋନ ନମ୍ବରରେ। ଫୋନ ନମ୍ବରଟି ଆଉ ଥରେ କହି ରଖୁଛୁ 8249809672। ସୂଚନାଟି ସମାପ୍ତ ହେଲା। ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଶୁଣୁଥିଲେ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ। ଆକାଶବାଣୀ ରାଉରକେଲା ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସକାଳ 8:45 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଆରମ୍ଭ କରିବା ବଣ ପାହାଡ଼ର ଗୀତ କାର୍ଯ୍ୟକ୍ରମ। କ୍ରମରେ ଶୁଣିବା ଖଡ଼ିଆ ଗୀତ, ପରିବେଷଣ କରିଛନ୍ତି ସିଲଭେରିୟସ୍ ୱିଲିଂ ଏବଂ ସାଥୀ। କାର୍ଯ୍ୟକ୍ରମ ଶୁଣିବା ତା ପୂର୍ବରୁ ବିଜ୍ଞାପନ।
2: ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ତେବେ ଆସନ୍ତୁ ଶ୍ରୋତାବନ୍ଧୁ ଶୁଣିବା ବଣ ପାହାଡ଼ର ଗୀତ କାର୍ଯ୍ୟକ୍ରମ। କ୍ରମରେ ଶୁଣିବା ଖଡ଼ିଆ ଗୀତ, ପରିବେଷଣ କରିଛନ୍ତି ସିଲଭେରିୟସ୍ ୱିଲିଂ ଏବଂ ସାଥୀ।

ଶ୍ରୋତାବନ୍ଧୁ ଶୁଣୁଥିଲେ ବଣପାହାଡ଼ର ଗୀତ କାର୍ଯ୍ୟକ୍ରମ। କ୍ରମରେ ଶୁଣିଲେ ଖଡ଼ିଆ ଗୀତ, ପରିବେଷଣ କରିଥିଲେ ସିଲଭରିୟସ୍ ୱିଲିଂ ଏବଂ ସାଥୀ। ଆକାଶବାଣୀ ରାଉରକେଲା, ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ 9:00। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବା ବିବିଧ ଭାରତୀରୁ।

ଶ୍ରୋତାବନ୍ଧୁ ଶୁଣୁଛନ୍ତି ଓଡ଼ିଆ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ଆମ ଗୀତ। ପରବର୍ତ୍ତୀ ଗୀତଟି ଶୁଣିବା ଏଇ ଆମ ସଂସାର କଥାଚିତ୍ରରୁ, ଯେଉଁଥିରେ କଣ୍ଠଶିଳ୍ପୀ ହୈମନ୍ତୀ ଶୁକ୍ଲା। ଗୀତ ରଚନା କରିଛନ୍ତି ଶ୍ରୀ ସାନନ୍ଦ ଦାସ କାନୁନଗୋ। ସଙ୍ଗୀତ ସଂଯୋଜନା କରିଛନ୍ତି ଅକ୍ଷୟ ମହାନ୍ତି।

0: ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
1: ଶ୍ରୋତା ବନ୍ଧୁ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ, ଶୁଣୁଛନ୍ତି ଓଡ଼ିଆ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ଆମ ଗୀତ। ଆମ ଗୀତରେ ପରବର୍ତ୍ତୀ ଗୀତଟି ଶୁଣିବା ହାକିମ ବାବୁ କଥାଚିତ୍ରରୁ, ଯେଉଁଥିରେ କଣ୍ଠଶିଳ୍ପୀ ଉଷା ମଙ୍ଗେସ୍କର। ଗୀତ ରଚନା କରିଛନ୍ତି ଦିଲୀପ ଦାସ, ସଙ୍ଗୀତ ସଂଯୋଜନା କରିଛନ୍ତି ସରୋଜ ପଟ୍ଟନାୟକ।

0: ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। अधिक सूचना पाई वोटर हेल्पलाइन नंबर 1950 को कॉल करंतु किंबा वोटर सर्विस पोर्टल किंबा ईसीआई नेट आप रे बुके कॉल विथ बीएलओ सुविधार उपयोग करंतु। मुख्य निर्वाचन अधिकारी ओडिसांग द्वारा जनहित रे जारी।
1: श्रोता बंधु ट्यून करचंदी 102.6 एफएम आकाशवाणी राउरकला केंद्र को सुनुचंती ओडिया कथाचित्र गीत कार्यक्रम आम गीत। परवर्ती गीत शुणा କଥା ଦେଇଥିଲି ମାଆକୁ କଥାଚିତ୍ରରୁ, ଯେଉଁଥିରେ କଣ୍ଠଶିଳ୍ପୀ ପାମେଲା ଏବଂ ଶିବା। ଗୀତ ରଚନା କରିଛନ୍ତି ଶ୍ରୀଶାନନ୍ଦ ଦାସ କାନୁନଗୋ, ସଙ୍ଗୀତ ସଂଯୋଜନା କରିଛନ୍ତି କୃଷ୍ଣଚନ୍ଦ୍ର।

ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ 7008248758 ଟେଲିଫୋନ୍ ନମ୍ବରରେ। ଫୋନ୍ ନମ୍ବରଟି ଆଉଥରେ କହି ରଖୁଛୁ

ସାତ ଶୂନ ଶୂନ ଆଠ ଦୁଇ ଚାରି ଆଠ ସାତ ପାଞ୍ଚ ଆଠ ସୂଚନାଟି ସମାପ୍ତ ହେଲା। ଶ୍ରୋତାବନ୍ଧୁ ଶୁଣୁଛନ୍ତି ଓଡ଼ିଆ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ଆମ ଗୀତ। ପରବର୍ତ୍ତୀ ଗୀତଟି ଶୁଣିବା ବାଜି କଥାଚିତ୍ରରୁ, ଯେଉଁଥିରେ କଣ୍ଠଶିଳ୍ପୀ ମହମ୍ମଦ ଅଜିଜ ଏବଂ ଇରା ମହାନ୍ତି। ଗୀତ ରଚନା କରିଛନ୍ତି ଦେବଦାସ ଛୋଟରାୟ। ସଙ୍ଗୀତ ସଂଯୋଜନା କରିଛନ୍ତି ମଳୟ ମିଶ୍ର।

ଶ୍ରୋତାବନ୍ଧୁ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ କାର୍ଯ୍ୟକ୍ରମ ଆମ ଗୀତ। ଆଜି ଏଥିରେ ଶୁଣୁଛନ୍ତି ଓଡ଼ିଆ କଥାଚିତ୍ରର କିଛି ଗୀତ। ପରବର୍ତ୍ତୀ ଗୀତଟି ଶୁଣିବା କାବେରୀ କଥାଚିତ୍ରରୁ, ଯେଉଁଥିରେ କଣ୍ଠଶିଳ୍ପୀ ଚିତ୍ତରଞ୍ଜନ ଜେନା। ଗୀତ ରଚନା କରିଛନ୍ତି କଳ୍ପତରୁ ବଳ, ସଙ୍ଗୀତ ସଂଯୋଜନା କରିଛନ୍ତି ବାସୁଦେବ ରଥ। କଣ୍ଠଶିଳ୍ପୀ ଭୁବନେଶ୍ୱରୀ ମିଶ୍ର ଏବଂ ଚିତ୍ତରଞ୍ଜନ ଜେନା।

0: ପ୍ୟାରେଣ୍ଟସ୍ ମାନଙ୍କ ପାଇଁ ଖୁସି ଖବର। ଆଜ୍ଞା ହଁ, SSRBM ଇସ୍ପାତ ଇଂଲିଶ ମିଡିୟମ ସ୍କୁଲରେ ଶିକ୍ଷାବର୍ଷ 2026-27 ପାଇଁ ନର୍ସରୀରୁ ଅଷ୍ଟମ ଶ୍ରେଣୀ ଏବଂ ଏକାଦଶ ଶ୍ରେଣୀର ଆଡମିସନ ଆରମ୍ଭ ହୋଇଯାଇଛି। ଏଠାରେ ଆପଣଙ୍କ ପିଲାକୁ ପାରମ୍ପରିକ ଶିକ୍ଷା ସହ ମିଳିବ AI ଏବଂ IoT ଲ୍ୟାବ୍ ସହିତ ସ୍ପେଶାଲ କୋଚିଂ କ୍ଲାସେସ୍, ଏକାଗ୍ରତା ଏବଂ ବୌଦ୍ଧିକ କ୍ଷମତା ବିକଶିତ କରୁଥିବା ଇଣ୍ଟ୍ୟୁସନ୍ ପ୍ରୋଗ୍ରାମ, ଅତ୍ୟାଧୁନିକ ସାଇନ୍ସ ଲ୍ୟାବ୍ସ, ସ୍ପୋର୍ଟ୍ସ, ଆର୍ଟ୍ସ ଏବଂ ଅତି ସୁନ୍ଦର ପରିବେଶ, ଯୋଗ୍ୟ ଶିକ୍ଷକ ଏବଂ ସୁରକ୍ଷିତ ପରିବେଶ ସହିତ ଆପଣଙ୍କ ପିଲାର ଭବିଷ୍ୟତ ଗଢ଼ନ୍ତୁ। ସିଟ୍ ସୀମିତ ଅଛି, ତେବେ ଆଜି ହିଁ ଆସନ୍ତୁ SSRBM ଇସ୍ପାତ ଇଂଲିଶ ମିଡିୟମ ସ୍କୁଲ, ସେକ୍ଟର 20, ରାଉରକେଲା, କିମ୍ବା କଲ୍ କରନ୍ତୁ ଏହି ନମ୍ବରରେ 9090932434। SSRBM ଇସ୍ପାତ ଇଂଲିଶ ମିଡିୟମ ସ୍କୁଲ, ଶିକ୍ଷା, ସଂସ୍କାର ଓ ସଫଳତାର ଅନନ୍ୟ ପରିଚୟ।
1: ଶ୍ରୋତାବନ୍ଧୁ ଶୁଣୁଛନ୍ତି ଓଡ଼ିଆ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ଆମ ଗୀତ। ପରବର୍ତ୍ତୀ ଗୀତଟି ଶୁଣିବା କେବେ ତମେ ନାହଁ କେବେ ମୁଁ ନାହିଁ କଥାଚିତ୍ରରୁ। କଣ୍ଠଶିଳ୍ପୀ ମହାଲକ୍ଷ୍ମୀ ଆୟର, ଗୀତ ରଚନା କରିଛନ୍ତି ନିର୍ମଳ ନାୟକ, ସଙ୍ଗୀତ ସଂଯୋଜନା କରିଛନ୍ତି ବିକାଶ ଦାସ।

ଶ୍ରୋତାବନ୍ଧୁ, ପରବର୍ତ୍ତୀ ଗୀତଟି ଶୁଣିବା ଲଭ୍ ମାଷ୍ଟର କଥାଚିତ୍ରରୁ, ଯେଉଁଥିରେ କଣ୍ଠଶିଳ୍ପୀ ବାବୁସୟନ ମହାନ୍ତି, ଗୀତ ରଚନା କରିଛନ୍ତି ବାପୁ ଗୋସ୍ୱାମୀ, ସଙ୍ଗୀତ ସଂଯୋଜନା କରିଛନ୍ତି ଅଭିଜିତ ମଜୁମଦାର।

0: ଶ୍ରୋତାବନ୍ଧୁ ଶୁଣୁଥିଲେ ଓଡ଼ିଆ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ଆମ ଗୀତ, ଆକାଶବାଣୀ ରାଉରକେଲା। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ଦିନ 11। ବର୍ତ୍ତମାନ ଶୁଣିବା ବିବିଧ ଭାରତୀ କାର୍ଯ୍ୟକ୍ରମ।
1: श्रोताओं नमस्कार। देश की सुरीली धड़कन विविध भारती के कार्यक्रम रंग तरंग में आप सभी का बहुत बहुत स्वागत है।

ଶ୍ରୋତାବନ୍ଧୁ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ଦିନ 12। ଆସନ୍ତୁ ଶୁଣିବା ପ୍ରାୟୋଜିତ କାର୍ଯ୍ୟକ୍ରମ NCERT ଉମଙ୍ଗ। କ୍ରମରେ ଶୁଣିବା ଏହାର 1299 ଭାଗ।

ଶ୍ରୋତାବନ୍ଧୁ ଶୁଣୁଥିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ NCERT ଉମଙ୍ଗ, କ୍ରମରେ ଶୁଣିଲେ 1299 ଭାଗ। ଆକାଶବାଣୀ ରାଉରକେଲା, ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 12:31। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବା ବିବିଧ ଭାରତୀରୁ।

0: जैसा कि हमने पूछा था कि इस गाने में जैसे ही शुरुआत होती है तो नायिका कौन सा वाद्य बजा रही हैं, तो हमारे सभी साथी लिखते हैं कि पियानो बजा रही हैं अभिनेत्री, तेरा जाना दिल के अरमानों का लुट जाना। और हमने ये भी पूछा था कि नूतन जी और तनुजा जी में आपस में क्या रिश्ता है, तो उसको लेकर भी बहुत सारे हमारे पास कॉमेंट्स आए हैं। उससे पहले हम नूतन जी की फिल्मों से लेकर एक याद साझा की है हमारे एक साथी ने कि एक घर बनाऊंगा जी, मैं बताना चाहूंगा कि शादी से पहले मैंने होने वाली धर्म अपनी धर्म पत्नी के घर के सामने तो घर नहीं बनाया, लेकिन एक बड़ा घर बनाया उनके घर के सामने वाली सड़क पर, और अजमेर की उसी कॉलोनी में फिर ब्याह कर अपनी धर्म पत्नी को उसी घर में स्वागत किया। एक ये प्यारी सी याद इनकी बड़ी ही मीठी सी रही, बहुत अच्छी लगी। और वहीं जहाँ पर हमने पूछा था कि नूतन जी और तनुजा जी का रिश्ता, तो लिखते हैं साथी कि नूतन और तनुजा आपस में सगी बहनें हैं, लेकिन दोनों का फेस बिल्कुल नहीं मिलता। तो दूसरे साथी ने लिखा है कि नूतन की छोटी बहन है तनुजा, दोनों शोभना समर्थ जी की बेटियां हैं जो स्वयं अपने दौर में नायिका रही हैं। फिल्म सुजाता के लिए लिखते हैं कि ये सदाबहार गीत जलते हैं जिसके लिए तलत महमूद की मखमली आवाज़ में गाए गए, मजरू सुल्तानपुरी के सबसे खूबसूरत रोमांटिक गीतों में से एक है। एसडी बर्मन के संगीत और सुनील दत्त के फ़ोन पर अभिनय से मधुर बनाया है इसे। और एक साथी ने कुछ अपनी यादें साझा की हैं कि नूतन बुआ जी की तो सभी फिल्में देखी हैं, पर अब आप लोग कहेंगे कि इसकी बुआ कैसी, तो बताती हूँ। जब हम ठाणे में थे और बाबा पिताजी के दोस्त पर्सनल सेक्रेटरी थे नूतन बुआ जी के, तब वो मुमरा में रहा करती थी। बाबा को बालू चाचा ने एक बार नूतन बुआ जी के घर में ले गए थे, तो वो बाबा की वो अनमोल याद मिली जो बहुत कम लोगों को मिलती है। तब नूतन जी ने खाना खुद बनाया और इन दोनों को खिलाया, बहुत सिंपल सा, और नूतन बुआ मराठी में बहुत सुंदर बातचीत करते हुए खुद को परोसा, गेट तक छोड़ने आई और मराठी में कहा, ये तरहा भाऊ कधी कधी वेल मिलाला तर बालू दादा सोबत। बाबा नतमस्तक हो गए कि इतनी बड़ी हीरोइन खुद खाना बनाती है, परोसती है, ऊपर से गेट तक आती है, भाव कह के ऐसी हीरोइन कहीं नहीं मिलेगी। बहुत यादगार बात है। नूतन जी के लिए कुछ और हमारे पास कमेंट्स हैं। लिखते हैं कि नूतन हिंदी फिल्म जगत की एक नामचीन अदाकारा रही हैं, उनके अभिनय का लोहा हर किसी ने माना है। गूगल ने हिंदी सिनेमा की इस दिग्गज अभिनेत्री को उनके 81वें जन्मदिन पर एक विशेष गूगल डूडल के माध्यम से याद किया था। उनकी बेजोड़ अभिनय क्षमता को श्रद्धांजलि देते हुए डूडल में उनके निभाए गए सबसे प्रतिष्ठित किरदारों के भावों को दर्शाया गया। नूतन की बहुमुखी प्रतिभा को केवल एक चित्र में समेटना मुश्किल था, इसलिए डूडल में उनके चेहरे के चार अलग अलग भावों को चित्रित किया गया था। ये भाव बंदिनी की संघर्षरत कल्याणी, सुजाता की व्यथित और सीमा की एक उपद्रवी अनाथ लड़की के रूप में उनके उत्कृष्ट अभिनय को दर्शाते हैं। नूतन की एक विशिष्ट अभिनय शैली थी जिसमें वे चेहरे की न्यूनतम भाव भंगिमाओं और आवाज के मॉड्यूलेशन से गहरा भाव प्रवण अभिनय किया करती थी। बिल्कुल, और इस गाने में भी जो अब आप सुनेंगे उनका जो आंखों का और जो फेशियल एक्सप्रेशन हैं वो भी
1: आकाशवाणी। संवाद पढ़ुछंते सुचिस्मिता साहू। मुख्य संवाद, नुआदिल्ली रे आज प्रधानमंत्री सह साक्षात आलोचना करिवे भेंजुआला कार्यकारी राष्ट्रपति। अहमदाबाद ठारे आजिठारु आरंभ हेबाकु थिबा विश्व जोगासन क्रीड़ा प्रतियोगिता को उद्घाटन करिवे प्रधानमंत्री। मेघालय शिलांग ठारे स्वराष्ट्र मंत्री अध्यक्षतारे चलिछि उत्तर पूर्वांचल परिषदर 73वां पूर्णांग अधिवेशन। एक सप्ताह मध्यरे 390,000 रु अधिक अंशग्रहणकारी मेरा युवा भारत ऑनलाइन क्विज प्रतियोगिता को स्वीकृति प्रदान कला गिनीज वर्ल्ड रिकॉर्ड। एवं उत्तर प्रदेश रे राज्य पुलिस कनेस्टबल पदवी परीक्षार्थी परीक्षा केन्द्र पर्यंत मागणा बस सेवा घोषणा कले मुख्यमंत्री। प्रधानमंत्री नरेन्द्र मोदी आज नुआदिल्ली में भेंजुआलार कार्यकारी राष्ट्रपति डेल्सी रोड्रिगेज आलोचना करिवे। शक्ति सुरक्षा वाणिज्य पुंजनिवेश औषध उद्योग स्वास्थ्य सेवा परिवहन और नवीकरणीय शक्ति क्षेत्र में सहयोग विषय आलोचना होगा। ଡେଲସି ରୋଡ୍ରିଗେଜ୍ ଗତକାଲି ପାଞ୍ଚଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କ ସହ ବୈଦେଶିକ ଅର୍ଥ ଓ ଅର୍ଥନୀତି, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ଯୋଗାଯୋଗ ଓ ସୂଚନା ଓ ପରିବହନ ମନ୍ତ୍ରୀଙ୍କୁ ନେଇ ଗଠିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଗସ୍ତରେ ଆସିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଏହି ଗସ୍ତ କାଳରେ ଭେନେଜୁଏଲାର ପ୍ରତିନିଧି ଦଳ ଶକ୍ତି, ଔଷଧ ଏବଂ ଅଟୋମୋବାଇଲ୍ କ୍ଷେତ୍ର ପରିଦର୍ଶନ କରି ଭାରତର ପ୍ରଯୁକ୍ତି ବିଦ୍ୟା ଏବଂ ଶିଳ୍ପ ସାମର୍ଥ୍ୟ ବିଷୟରେ ଅବଗତ ହେବେ ଏବଂ ନୂତନ ସୁଯୋଗର ସନ୍ଧାନ କରିବେ। ଭାରତର ଭେନେଜୁଏଲା ସହିତ ଶକ୍ତି ଏବଂ ପୁଞ୍ଜିନିବେଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସହଭାଗିତା ରହିଛି। ଭାରତର ସରକାରୀ ଅଧିକୃତ ସଂସ୍ଥାଗୁଡ଼ିକ ଭେନେଜୁଏଲାର ଶକ୍ତି କ୍ଷେତ୍ରରେ ବିନିଯୋଗ କରିଛନ୍ତି ଏବଂ ଏହାକୁ ଆହୁରି ବୃଦ୍ଧି କରିବା ଲାଗି ଉଦ୍ୟମ କରାଯାଉଛି। ବାଣିଜ୍ୟ, ଶକ୍ତି ଏବଂ ଗ୍ଲୋବାଲ୍ ସାଉଥ୍ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସୁସମ୍ପର୍କ ରହିଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି। ଗୁଜରାଟ ଅହମ୍ମଦାବାଦର ଟ୍ରାନ୍ସଷ୍ଟାଡିଆଠାରେ ଆଜିଠାରୁ ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଭାସୀ ମାଧ୍ୟମରେ ସନ୍ଧ୍ୟାରେ ଉଦ୍ଘାଟନୀ ସମାରୋହରେ ଯୋଗଦେବେ। ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଯୋଗାସନ ସହ ସଂଶ୍ଲିଷ୍ଟ କ୍ରୀଡ଼ାବିତ୍ ଏଥିରେ ଅଂଶଗ୍ରହଣ କରୁଛନ୍ତି। ପାଞ୍ଚ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଆମେରିକା ସମେତ 60 ଦେଶର 400 ଅଧିକ କ୍ରୀଡ଼ାବିତ୍ ଅଂଶଗ୍ରହଣ କରୁଛନ୍ତି। ବିଶ୍ୱ ଯୋଗାସନ ସଂଘର ତତ୍ତ୍ୱାବଧାନରେ ଯୋଗାସନ ଭାରତ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଶ୍ୱସ୍ତରରେ ଯୋଗ ଏବଂ ସୁସ୍ଥ ଜୀବନଶୈଳୀ ସମ୍ପର୍କରେ ସଚେତନତା ବୃଦ୍ଧି କରିବା। ଯୋଗାସନର କଳାତ୍ମକ ଏବଂ ଲୟଯୁକ୍ତ ଆଦି 7 ବର୍ଗରେ ପ୍ରତିଯୋଗିତାମାନ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ନିୟମିତ ଯୋଗାଭ୍ୟାସ କରିବାକୁ ଉତ୍ସାହିତ କରିଛନ୍ତି। ସଂସ୍କୃତର ଏକ ପଂକ୍ତିକୁ ଉଦ୍ଧାର କରି ଶ୍ରୀ ମୋଦି କହିଛନ୍ତି, ନିୟମିତ ଯୋଗାଭ୍ୟାସ ଶରୀରକୁ ସୁସ୍ଥ ଏବଂ ମନକୁ ଶାନ୍ତ ରଖିଥାଏ। ଯୋଗକୁ ଦୈନନ୍ଦିନ ଜୀବନର ଏକ ଅଂଶ ଭାବେ ଗ୍ରହଣ କରି ସନ୍ତୁଳିତ ଏବଂ ସୁସ୍ଥ ଜୀବନଶୈଳୀ ଆପଣାଇବା ଉପରେ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ମେଘାଳୟର ଶିଲଂଠାରେ ଚାଲିଥିବା ଉତ୍ତର ପୂର୍ବାଞ୍ଚଳ ପରିଷଦର 73 ପୂର୍ଣ୍ଣାଙ୍ଗ ଅଧିବେଶନରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅଧ୍ୟକ୍ଷତା କରୁଛନ୍ତି। କେନ୍ଦ୍ର ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ମେଘାଳୟର ରାଜ୍ୟପାଳ ସିଏଚ୍ ବିଜୟଶଙ୍କର, ମୁଖ୍ୟମନ୍ତ୍ରୀ କର୍ଣ୍ଣାଡ କେ ସାଙ୍ଗମା, କେନ୍ଦ୍ର ଉତ୍ତର ପୂର୍ବାଞ୍ଚଳ ବିକାଶ ରାଷ୍ଟ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର, ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନ ଏବଂ କେନ୍ଦ୍ର ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ ଏହି ବୈଠକରେ ଉପସ୍ଥିତ ଅଛନ୍ତି। ଅରୁଣାଚଳ ପ୍ରଦେଶ, ଆସାମ, ମଣିପୁର, ତ୍ରିପୁରା, ମିଜୋରାମ, ନାଗାଲାଣ୍ଡ ଏବଂ ସିକ୍କିମ୍ର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀମାନଙ୍କ ସହ ଅନ୍ୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବୈଠକରେ ଯୋଗ ଦେଇଛନ୍ତି। ଉତ୍ତର ପୂର୍ବାଞ୍ଚଳ ପରିଷଦ ଆଇନ 1971 ଅନୁସାରେ ପ୍ରତିଷ୍ଠିତ ଉତ୍ତର ପୂର୍ବାଞ୍ଚଳ ପରିଷଦ ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ପାଇଁ ସର୍ବୋଚ୍ଚ ଆଞ୍ଚଳିକ ଯୋଜନା ସଂସ୍ଥା ଭାବେ କାର୍ଯ୍ୟ କରୁଛି। ଏହି କ୍ଷେତ୍ରରେ ସମନ୍ୱିତ ବିକାଶକୁ ପ୍ରୋତ୍ସାହିତ କରିବା ଏବଂ ସମବାୟ ସଂହିତାକୁ ସୁଦୃଢ଼ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଦିଲ୍ଲୀ ମାଲ୍ୟବନ ନଗରସ୍ଥିତ ହୋଟେଲ ଅଗ୍ନିକାଣ୍ଡ ଘଟଣାରେ ଚିକିତ୍ସାଧୀନ ଥିବା ଆହତଙ୍କୁ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆଜି ଭେଟିଛନ୍ତି। ସାକେତସ୍ଥିତ ଏକ ଘରୋଇ ହସ୍ପିଟାଲରେ ଆହତଙ୍କୁ ଚିକିତ୍ସା କରାଯାଉଛି। ମୁଖ୍ୟମନ୍ତ୍ରୀ ଚିକିତ୍ସାଧୀନ ଥିବା ଆହତଙ୍କ ପରିବାରବର୍ଗଙ୍କ ସହ ମଧ୍ୟ ହସ୍ପିଟାଲରେ ଆଲୋଚନା କରିଛନ୍ତି। ଚିକିତ୍ସା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ଡାକ୍ତରଙ୍କଠାରୁ ପଚାରି ବୁଝିଛନ୍ତି। ପ୍ରତ୍ୟେକ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 10,00,000 ଲେଖାଏଁ ଏବଂ ଗୁରୁତର ଆହତଙ୍କୁ 5,00,000 ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ମୃତକଙ୍କ ପାର୍ଥିବ ଶରୀରକୁ ସେମାନଙ୍କ ଜନ୍ମସ୍ଥାନକୁ ପଠାଇବା ପାଇଁ ସରକାରଙ୍କ ପକ୍ଷରୁ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଉଛି। ଏକ ସପ୍ତାହ ମଧ୍ୟରେ 390,000 ଅଧିକ ଅଂଶଗ୍ରହଣକାରୀଙ୍କ ସହ ମେରା ଯୁବ ଭାରତ ଅନ୍ଲାଇନ୍ କୁଇଜ୍ ପ୍ରତିଯୋଗିତାକୁ ଗିନିଜ୍ ୱାର୍ଲଡ ରେକର୍ଡ ସ୍ୱୀକୃତି ପ୍ରଦାନ କରିଛନ୍ତି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ ଆଜି ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସମାରୋହରେ ଏ ସଂକ୍ରାନ୍ତ ପ୍ରମାଣପତ୍ର ଗ୍ରହଣ କରିଛନ୍ତି। ଗତବର୍ଷ ଅକ୍ଟୋବର ମାସ 25 31 ତାରିଖ ମଧ୍ୟରେ ଆୟୋଜିତ ବିକଶିତ ଭାରତ ଯୁବ ନେତାଙ୍କ ସଂଳାପ 2026 କୁଇଜ୍ ମାଧ୍ୟମରେ ଏହି ରେକର୍ଡ ହାସଲ କରାଯାଇଛି। ଡକ୍ଟର ମାଣ୍ଡଭ୍ୟ ଏହି ଅବସରରେ ମାଇ ଭାରତ ଦଳକୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ମାଣ୍ଡଭ୍ୟ କହିଛନ୍ତି, ଦେଶର ଯୁବପିଢ଼ି ବହୁ ସଂଖ୍ୟାରେ ଏହି ପ୍ଲାଟଫର୍ମ ସହିତ ଜଡ଼ିତ ହେଉଛନ୍ତି। ମନ୍ତ୍ରୀ କହିଛନ୍ତି, ଏହି ପ୍ଲାଟଫର୍ମର ପ୍ରାରମ୍ଭରେ ମାଇ ଭାରତରେ ସମଗ୍ର ଦେଶର 2,19,00,000 ଅଧିକ ଯୁବବର୍ଗ ପଞ୍ଜିକରଣ କରିଛନ୍ତି। ମନ୍ତ୍ରୀ ଶ୍ରୀ ମାଣ୍ଡଭ୍ୟ ଯୁବବର୍ଗଙ୍କୁ ଏହି ପ୍ଲାଟଫର୍ମରେ ପଞ୍ଜିକରଣ କରିବା ସହ ବିକଶିତ ଭାରତ 2047 ଲକ୍ଷ୍ୟ ପୂରଣ ଦିଗରେ କାର୍ଯ୍ୟ କରିବାକୁ ପ୍ରୋତ୍ସାହିତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଗୁଜରାଟ ଓ ଡାମନ ଗସ୍ତ କରିବେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ଦିନ 2:32। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ, ଦୃଢ଼ତାର ସହିତ ଓଡ଼ିଶା ସମସ୍ତ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିଛି କହିଲେ ମୁଖ୍ୟମନ୍ତ୍ରୀ। ପୁରୀଠାରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକର କଲେ ଆନୁଷ୍ଠାନିକ ଉଦ୍ଘାଟନ। ଉପକୂଳ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ 150 କୋଟି ଟଙ୍କା ପ୍ରଦାନ କଲେ ରାଜ୍ୟ ସରକାର। IGIT ସରାଙ୍ଗକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଅନୁରୋଧ। ବିଶିଷ୍ଟ ସାହିତ୍ୟିକ ଜଗନ୍ନାଥ ପ୍ରସାଦ ଦାସଙ୍କ 91 ବର୍ଷ ବୟସରେ ପରଲୋକ। ଏବଂ କେରଳ ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ସମସ୍ତ ପ୍ରାକୃତିକ ବିପର୍ଯ୍ୟୟକୁ ଓଡ଼ିଶା ଦୃଢ଼ତାର ସହିତ ମୁକାବିଲା କରିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକକୁ ଆଜି ମୁଖ୍ୟମନ୍ତ୍ରୀ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟରେ ଶୂନ୍ୟ ମୃତାହତ ଲକ୍ଷ୍ୟ ହାସଲ କରି ରାଜ୍ୟ ସମଗ୍ର ବିଶ୍ୱରେ ପ୍ରଶଂସିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ 1999 ମହାବାତ୍ୟା କଥା ମନେ ପକାଇଥିଲେ। ବୈଠକରୁ ଉପଯୋଗୀ ନିଷ୍କର୍ଷ, ଆଗାମୀ ଦିନରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବ୍ରିକ୍ସ ରାଷ୍ଟ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ନୂତନ ଜ୍ଞାନକୌଶଳ ଓ ବୈଜ୍ଞାନିକ ପଦ୍ଧତିର ଉପଯୋଗରେ ଶୂନ୍ୟ ମୃତାହତ ଲକ୍ଷ୍ୟ ହାସଲ ଦିଗରେ ରାଜ୍ୟ ସରକାରଙ୍କ ନିରନ୍ତର ପ୍ରୟାସ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ଆମ ସମସ୍ତଙ୍କର ପାଇଁ ଇଏ ଅତ୍ୟନ୍ତ ଆନନ୍ଦର କଥା ଯେ ବ୍ରିକ୍ସ ଡିଜାଷ୍ଟର ରିକ୍ସ ରିଡକ୍ସନ ଗ୍ରୁପ ବୈଠକ ଆମ ଓଡ଼ିଶାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏଇ ପବିତ୍ର ଧାମ ପୁରୀରେ ଆଜି ଏହା ଆରମ୍ଭ ହେଇଛି। ବିପର୍ଯ୍ୟୟ ପରିଚାଳନାରେ ଆମର ଦକ୍ଷତା ଏବଂ ବହୁ ଅଭିଜ୍ଞତା ରହିଆସିଅଛି। 1999 ମହାବାତ୍ୟା ପରଠାରୁ ଆଜି ପର୍ଯ୍ୟନ୍ତ ଯେତେ ବି ବିପର୍ଯ୍ୟୟ ଆମ ସାମ୍ନାକୁ ଆସିଛି, ଆମେ ତାକୁ ସଠିକ୍ ଭାବରେ ପରିଚାଳନା କରିବା ଏବଂ ଜିରୋ କାଜୁଆଲିଟି କରିବା ଆଜି ନିଶ୍ଚିତ ଭାବରେ ଆମକୁ ବହୁତ ଅଭିଜ୍ଞତା ଦେଇଛି ଏବଂ ଏହା ମଧ୍ୟ ଆନ୍ତର୍ଜାତିକ ସ୍ତରରେ ମଧ୍ୟ ଆମର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇପାରିଛି।
0: ମୁଖ୍ୟମନ୍ତ୍ରୀ ଜଳବାୟୁ ପରିବର୍ତ୍ତନ ଓ ପ୍ରାକୃତିକ ବିପର୍ଯ୍ୟୟରୁ ସୃଷ୍ଟ ବିଭିନ୍ନ ପ୍ରତିବନ୍ଧକର ମୁକାବିଲା ପାଇଁ ବିଶ୍ୱସ୍ତରୀୟ ଏବଂ ଆନ୍ତଃରାଜ୍ୟ ସହଯୋଗକୁ ମଜବୁତ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ବିପର୍ଯ୍ୟୟ ବିପଦ ହ୍ରାସ ଏକ ସ୍ଥାୟୀ ଉନ୍ନତି, ଆର୍ଥିକ ସ୍ଥିରତା ଓ ମାନବ ସୁରକ୍ଷାର ଆଧାର ପାଲଟିଛି। ଜଳବାୟୁ ପରିବର୍ତ୍ତନ, ତୀବ୍ର ସହରୀକରଣ ଓ ପରିବେଶ ଅବକ୍ଷୟ ଯୋଗୁଁ ବିଶ୍ୱରେ ସୃଷ୍ଟି ହେଉଥିବା ଆପତ୍କାଳୀନ ପରିସ୍ଥିତିର ମୁକାବିଲା ପାଇଁ ଉତ୍ତମ ପ୍ରସ୍ତୁତି ଓ ସମନ୍ୱିତ କାର୍ଯ୍ୟର ଆବଶ୍ୟକତା ରହିଛି। ପୁରୀଠାରେ ଆୟୋଜିତ ଏହି ସମ୍ମିଳନୀ ବିଶ୍ୱ ବିପର୍ଯ୍ୟୟ ପରିଚାଳନା ନୀତି ଓ ଢାଞ୍ଚାକୁ ନୂତନ ଦିଗ ଦେଖାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବୈଠକରେ ସାମଗ୍ରିକ ବିପର୍ଯ୍ୟୟ ବିପଦ ହ୍ରାସ ପରିଚାଳନା ପାଇଁ ଅର୍ଥବ୍ୟବସ୍ଥା, ବହୁମୁଖୀ ପ୍ରାକ୍ ସତର୍କତା ବ୍ୟବସ୍ଥା, ସ୍ଥିର ଭିତ୍ତିଭୂମି, ବିଜ୍ଞାନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସମ୍ପର୍କରେ ଆଲୋଚନା କରାଯିବ। ବ୍ରିକ୍ସ ସଦସ୍ୟ ଦେଶ ବ୍ରାଜିଲ, ଚୀନ, ଇଜିପ୍ଟ, ଇଥିଓପିଆ, ଭାରତ, ଇଣ୍ଡୋନେସିଆ, ଇରାନ, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ବରିଷ୍ଠ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞମାନେ ବୈଠକରେ ଯୋଗଦେଇ ବିପର୍ଯ୍ୟୟ ବିପଦ ହ୍ରାସ ନିମନ୍ତେ ବିଭିନ୍ନ ଆହ୍ୱାନର ସମାଧାନ ଦିଗରେ ମତ ବିନିମୟ କରିଛନ୍ତି। ଭୁବନେଶ୍ୱର ପୁଲିସ ଭବନଠାରେ ଉପକୂଳ ସୁରକ୍ଷାକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଓଡ଼ିଶା ପୁଲିସ ପକ୍ଷରୁ ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ 2026 ଆୟୋଜିତ ହୋଇଯାଇଛି। ସମ୍ମିଳନୀରେ ଉପକୂଳ ସୁରକ୍ଷା ବ୍ୟବସ୍ଥା, ସମସ୍ୟା ସମାଧାନ ଓ ଆଗାମୀ ପଦକ୍ଷେପ ଶୀର୍ଷକ ଉପରେ ଆଲୋଚନା କରାଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଯୋଗଦେଇ କହିଛନ୍ତି, ଉପକୂଳ ସୁରକ୍ଷା ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ରାଜ୍ୟର ଅର୍ଥନୈତିକ ବିକାଶ, ସାମୁଦ୍ରିକ ବାଣିଜ୍ୟ ଓ ଜନସୁରକ୍ଷା ସହିତ ଏହା ନିବିଡ଼ ଭାବେ ଜଡ଼ିତ। ଭୁବନେଶ୍ୱରରେ ଅବସ୍ଥାପିତ କମାଣ୍ଡ, କଣ୍ଟ୍ରୋଲ ଏବଂ ଟ୍ରେନିଂ ସେଣ୍ଟର ଉପକୂଳ ସୁରକ୍ଷା କାର୍ଯ୍ୟକଳାପର ସମନ୍ୱୟ ଓ ନିରୀକ୍ଷଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଆଗାମୀ ଦିନରେ ଓଡ଼ିଶାର ତଟ ସୁରକ୍ଷାକୁ ନେଇ ଆହୁରି କଡ଼ାକଡ଼ି ନିୟମ ପ୍ରଣୟନ କରାଯିବ। ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ ତଟ ସୁରକ୍ଷା ବାହିନୀ ସଜାଗ ରହିଛନ୍ତି। ରାଜ୍ୟ ସରକାର ତଟ ସୁରକ୍ଷା ପାଇଁ 150 କୋଟି ଟଙ୍କା ପ୍ରଦାନ କରିଥିବା ନେଇ ଶ୍ରୀ ଖୁରାନିଆ କହିଛନ୍ତି।
2: ଆସନ୍ତା ବର୍ଷେ 2 ବର୍ଷ ଭିତରେ ଆମେ କହିପାରିବୁ ଓଡ଼ିଶା ପୋଲିସର କୋଷ୍ଟାଲ ସିକ୍ୟୁରିଟି ୱିଙ୍ଗ ଆମର ଦେଶରେ ନମ୍ବର ୱାନ୍। ଆଜି ପ୍ରଥମ ଥର ପାଇଁ ଗୋଟେ ଷ୍ଟେଟ୍ ଲେଭେଲ କୋଷ୍ଟାଲ ସିକ୍ୟୁରିଟି ଉପରେ ସେମିନାର ଆୟୋଜିତ କରାଯାଇଛି। ବିଗତ 2 ବର୍ଷ ଭିତରେ ରାଜ୍ୟ ସରକାର ଓଡ଼ିଶାର ତଟୀୟ ସୁରକ୍ଷା ସୁଦୃଢ଼ କରିବା ପାଇଁ ପ୍ରାୟ 150 କୋଟି ଟଙ୍କା କୋଷ୍ଟାଲ ସିକ୍ୟୁରିଟି ୱିଙ୍ଗକୁ ଦେଇଛନ୍ତି। ଓଡ଼ିଶା

0: ये प्रथम राज्य है जोटे सेंट्रलाइज कमांड एंड कंट्रोल सेंटर भुवनेश्वर स्थापित करा जाए छी सेत्रे अमर कोस्टल सिक्योरिटी रा जो बोट्स पेट्रोलिंग।
1: ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସୁରକ୍ଷା ଓ ପ୍ରଶାସନିକ ସଂସ୍ଥାର ବରିଷ୍ଠ ଅଧିକାରୀ ଓ ବିଶେଷଜ୍ଞମାନେ ଯୋଗ ଦେଇଥିଲେ। ଆସନ୍ତା 24 ତାରିଖରେ ଜାତୀୟ ସ୍ତରୀୟ ତଟ ସୁରକ୍ଷା ନେଇ ଏକ ବୃହତ ସମ୍ମିଳନୀର ଆୟୋଜନ କରାଯାଉଛି। ଏଥିରେ ଦେଶର ସମସ୍ତ ତଟବର୍ତ୍ତୀ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଅଂଶଗ୍ରହଣ କରିବେ। ରାଜ୍ୟରେ ବିଜେପି ସରକାରର ଗଠନ ନିଷ୍ପତ୍ତିକୁ ଆଜି 2 ବର୍ଷ ପୂରଣ ହୋଇଛି। ଜୁନ୍ ମାସ 12 ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝି ଶପଥ ଗ୍ରହଣ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି, 2 ବର୍ଷ ପୂର୍ବେ ଆଜିର ଦିନରେ ଭାରତୀୟ ଜନତା ପାର୍ଟିକୁ ଏକ ଐତିହାସିକ ଓ ସ୍ୱଷ୍ଟ ଜନମତ ପ୍ରଦାନ କରି ଓଡ଼ିଶାବାସୀ ପରିବର୍ତ୍ତନର ସଂକଳ୍ପ ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସେବା, ସୁଶାସନ ଓ ଗରିବ କଲ୍ୟାଣ ଆଦର୍ଶରେ ଅନୁପ୍ରାଣିତ ହୋଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି। ପ୍ରଶାସନିକ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଓ ଜନକଲ୍ୟାଣକୁ ସର୍ବୋଚ୍ଚ ଗୁରୁତ୍ୱ ଦେଇ ସରକାର ପ୍ରତ୍ୟେକ ଶ୍ରେଣୀର ନାଗରିକଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବିକଶିତ ଭାରତ ଓ ସମୃଦ୍ଧ ଓଡ଼ିଶା ଗଠନ ଲକ୍ଷ୍ୟରେ ସମସ୍ତ ରାଜ୍ୟବାସୀଙ୍କୁ ସାମିଲ ହେବା ପାଇଁ ଶ୍ରୀ ମାଝୀ ଆହ୍ୱାନ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଇନ୍ଦିରା ଗାନ୍ଧୀ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି IGIT ସାରଙ୍ଗକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି। ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି, ରାଜ୍ୟ ସରକାରଙ୍କ ବଜେଟ୍ 2026-27ରେ ବୁର୍ଲାର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଏବଂ ଭୁବନେଶ୍ୱରର ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟକୁ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟରେ ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି କ୍ରମରେ IGIT ସାରଙ୍ଗକୁ ସମ୍ମାନ ଭାବେ ଉନ୍ନତ କରାଗଲେ ଏହା ରାଜ୍ୟର ଶିଳ୍ପ ଅଭିବୃଦ୍ଧି, ଗବେଷଣା ଓ ଉଦ୍ଭାବନରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ସରସ୍ୱତୀ ସମ୍ମାନପ୍ରାପ୍ତ ବିଶିଷ୍ଟ କବି, କଥାକାର ଓ ଚିତ୍ରକର ଜଗନ୍ନାଥ ପ୍ରସାଦ ଦାସଙ୍କ ଆଜି 91 ବର୍ଷ ବୟସରେ ପରଲୋକ ଘଟିଛି। ଜଣେ ପ୍ରସିଦ୍ଧ ଆଧୁନିକ ଓଡ଼ିଆ ଲେଖକ ଭାବେ ସେ ଦେଶ ବିଦେଶରେ ସ୍ୱନାମ ଅର୍ଜନ କରିଥିଲେ। ଭାରତୀୟ ପ୍ରଶାସନିକ ସେବାରୁ ସ୍ୱେଚ୍ଛାକୃତ ଅବସର ନେଇ ଶ୍ରୀ ଦାସ ସାହିତ୍ୟ ସାଧନାରେ ନିଜକୁ ବ୍ରତି ରଖିଥିଲେ। ତାଙ୍କର କାଳଜୟୀ ରଚନା ମଧ୍ୟରେ ପରିକ୍ରମା, ପ୍ରଥମ ପୁରୁଷ, ଦେଶ, କାଳପାତ୍ର, ସୂର୍ଯ୍ୟାସ୍ତ ପୂର୍ବରୁ ପୁସ୍ତକ ବେଶ ଲୋକପ୍ରିୟ। ସାହିତ୍ୟ କୃତି ପାଇଁ ଶ୍ରୀ ଦାସ ସରସ୍ୱତୀ ସମ୍ମାନ, ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ ଅନ୍ୟାନ୍ୟ ପୁରସ୍କାର ଲାଭ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱର୍ଗତ ଦାସଙ୍କର ପରଲୋକରେ ଶୋକ ପ୍ରକାଶ କରି କହିଛନ୍ତି, ସାହିତ୍ୟ ସାଧନା ସହ ପ୍ରଶାସନିକ ସେବା କ୍ଷେତ୍ରରେ ତାଙ୍କର ମହତ୍ତ୍ୱପୂର୍ଣ୍ଣ ସେବା ପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ। ଗଜପତି ଜିଲ୍ଲା କାଶୀନଗର ସ୍ଥିତ ବିଜ୍ଞପିତା ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପକ୍ଷରୁ ସହରାଞ୍ଚଳ ଉଠା ଦୋକାନୀଙ୍କ ଅର୍ଥନୀତିରେ ସୁଧାର ଆଣିବା ପାଇଁ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭାଗର କାର୍ଯ୍ୟନିର୍ବାହୀ ଅଧିକାରୀ କେ ଦିବ୍ୟରଞ୍ଜନ ବିକ୍ରେତାମାନଙ୍କୁ ବିନା ବନ୍ଧକରେ ଋଣ ଯୋଗାଇ ଦେବାର ବ୍ୟବସ୍ଥା ରହିଥିବା କହିଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ସମଗ୍ର ଶିକ୍ଷା ଯୋଜନା ସମ୍ପର୍କିତ ସାମାଜିକ ଜନଶୁଣାଣି ସମୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ ଗୁଣାତ୍ମକ ଶିକ୍ଷାର ମାନ ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜ ସିର୍କେ ଜଗନ୍ନାଥପଲ୍ଲୀ ଉଚ୍ଚ ବିଦ୍ୟାଳୟ ଯାଇ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଅଧୀନରେ ଚାଲିଥିବା 20 ଦିନିଆ ଗ୍ରୀଷ୍ମକାଳୀନ ଶିକ୍ଷା ଶିବିରର ଅନୁଧ୍ୟାନ କରିଛନ୍ତି। ଏହି ଅବସରରେ ଜିଲ୍ଲାପାଳ ଛାତ୍ରଛାତ୍ରୀଙ୍କ ସହ ସେମାନଙ୍କ ପାଠପଢ଼ା ଓ ଆଗାମୀ ଭବିଷ୍ୟତ ସମ୍ପର୍କରେ ଆଲୋଚନା କରିଥିଲେ। ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ SIR ସମ୍ପର୍କିତ ସଚେତନତା ରଥକୁ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କୁ ଭୋଟର ତାଲିକାରେ ସାମିଲ ଓ ସ୍ୱଚ୍ଛ ନିର୍ବାଚନ ପ୍ରକ୍ରିୟା ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ସମ୍ବଲପୁରଠାରେ ଆଜିଠାରୁ ସର୍ବଭାରତୀୟ କବାଡ଼ି ପ୍ରତିଯୋଗିତା ଆରମ୍ଭ ହେଉଛି। ଏଥିରେ ଦେଶର 10ଟି ଦଳ ଭାଗ ନେବେ ବୋଲି ଆୟୋଜକ କମିଟି ସଭାପତି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି। ଆଗାମୀ 6 ତାରିଖରେ ମୁଖ୍ୟମନ୍ତ୍ରୀ ଏହି ପ୍ରତିଯୋଗିତା ଦେଖିବାର କାର୍ଯ୍ୟସୂଚୀ ରହିଛି ବୋଲି ଆୟୋଜକ କମିଟି ପକ୍ଷରୁ କୁହାଯାଇଛି। ପାଣିପାଗ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ସ୍ପର୍ଶ କରିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ରହିଛି। ପୂର୍ବବର୍ଷ ଅପେକ୍ଷା ଚଳିତ ବର୍ଷ ମୌସୁମୀ ବାୟୁ 3 ଦିନ ବିଳମ୍ବରେ କେରଳ ସ୍ପର୍ଶ କରିଛି। ଅପରପକ୍ଷରେ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି, ତେବେ ଗରମ ଓ ଗୁଳୁଗୁଳି ଜାରି ରହିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଦୃଢ଼ତାର ସହିତ ଓଡ଼ିଶା ସମସ୍ତ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିଛି କହିଲେ ମୁଖ୍ୟମନ୍ତ୍ରୀ। ପୁରୀଠାରେ ବ୍ରିକ୍ସ ରାଷ୍ଟ୍ର ସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକର କଲେ ଆନୁଷ୍ଠାନିକ ଉଦ୍ଘାଟନ। ଉପକୂଳ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ 150 କୋଟି ଟଙ୍କା ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଆଇଜିଆଇଟି ସାରଙ୍ଗକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଅନୁରୋଧ। ବିଶିଷ୍ଟ ସାହିତ୍ୟିକ ଜଗନ୍ନାଥ ପ୍ରସାଦ ଦାସଙ୍କ 91 ବର୍ଷ ବୟସରେ ପରଲୋକ ଏବଂ କେରଳମ୍ ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ ବର୍ତ୍ତମାନ ଆସନ୍ତୁ ଆରମ୍ଭ କରିବା ଭକ୍ତି ଗୀତର କାର୍ଯ୍ୟକ୍ରମ ଆରତୀ ପ୍ରଥମେ ଶୁଣିବା ଭାରତୀ ଭୂୟାଙ୍କ କଣ୍ଠରେ ରଚନା ନିରଞ୍ଜନ ରାଉତ।

ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏ ଟେଲିଫୋନ୍ ନମ୍ବରରେ 7008248758। ନମ୍ବରଟି ଆଉଥରେ କହି ରଖୁଛି 7008248758। ଶ୍ରୋତାବନ୍ଧୁ ଶୁଣୁଛନ୍ତି ଭକ୍ତି ଗୀତର କାର୍ଯ୍ୟକ୍ରମ ଆରତୀ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଏଥର ଶୁଣିବା ମହେଶ୍ୱର ପଣ୍ଡାଙ୍କ ରଚନାରୁ, କଣ୍ଠଶିଳ୍ପୀ ଭାରତୀ ଭୂୟାଁ।

କାର୍ଯ୍ୟକ୍ରମ ଶେଷରେ ଶୁଣିବା ନାରାୟଣ ପ୍ରସାଦ ଜେନାଙ୍କ ରଚନାରୁ, କଣ୍ଠଶିଳ୍ପୀ ପ୍ରଣତି ରାଣୀ ପଣ୍ଡା ଏବଂ ପ୍ରଣତି ମୁଣ୍ଡ।

ଶ୍ରୋତାବନ୍ଧୁ, ଏ ଭଜନ ସହ ଶେଷ ହେଲା ଭକ୍ତି ଗୀତର କାର୍ଯ୍ୟକ୍ରମ ଆରତୀ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ବର୍ତ୍ତମାନ ପ୍ରସାର କରୁଛୁ ଅତିପଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଆଜି ଶୁଣନ୍ତୁ ଏହାର 414 ଭାଗ। ସଙ୍ଗୀତ ତାରାକାନ୍ତ ପଣ୍ଡା, ପ୍ରଯୋଜନା ସୁଭାଷ ମହାନ୍ତି।

ଜଣେ ବ୍ରାହ୍ମଣଙ୍କୁ ପ୍ରଦତ୍ତ ଗାଈଟିଏ ଦଳଭ୍ରଷ୍ଟ ହୋଇ ମୃଗରାଜାଙ୍କ ଗୋଷ୍ଠକୁ ଫେରିଥିଲା। ରାଜା ତାହାକୁ ଅନ୍ୟ ଏକ ବ୍ରାହ୍ମଣକୁ ପ୍ରଦାନ କରିଦେଲେ। ପ୍ରଥମେ ବ୍ରାହ୍ମଣ ରାଜାଙ୍କୁ ଅପହର୍ତ୍ତା ବୋଲି ନିନ୍ଦା କରିଛି, ଅନ୍ୟ ବ୍ରାହ୍ମଣ ଦାତା କହି ରାଜାଙ୍କୁ ପ୍ରଶଂସା କରିଛି। କିନ୍ତୁ ସେହି ନିର୍ଦ୍ଦିଷ୍ଟ ଗାଈ ପରିବର୍ତ୍ତେ ଲକ୍ଷେ ଲେଖାଏଁ ଗାଈ ନେବାକୁ ମଧ୍ୟ କେହି ପ୍ରସ୍ତୁତ ହୋଇନାହାନ୍ତି। ମୃତ୍ୟୁ ପରେ ସେହି ଅଶୁଭ କର୍ମର ଫଳସ୍ୱରୂପ ମୃଗରାଜା କୃକଲା ସ୍ୱରୂପ ଧରି କୂପରେ ପଡ଼ିଥିଲେ, ଏବେ ମୁକ୍ତ ହେଲେ। ଏହି ଅବକାଶରେ କୃଷ୍ଣ ଦ୍ୱାରକାବାସୀଙ୍କୁ ବ୍ରହ୍ମସ୍ୱ ଅପହରଣ ନକରିବାକୁ ସତର୍କ କରାଇ ଦେଇଛନ୍ତି।

ଶ୍ରୋତା ବନ୍ଧୁ ଶୁଣିଲେ ଶ୍ରୀମଦ ଭାଗବତ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିଲେ ଏହାର 414ତମ ଭାଗ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ବର୍ତ୍ତମାନ ଆସନ୍ତୁ ଆରମ୍ଭ କରିବା ଓଡ଼ିଆ ଭକ୍ତିଗୀତ କାର୍ଯ୍ୟକ୍ରମ। ପ୍ରଥମେ ଶୁଣିବା ଦିବାକର ମହାନ୍ତିଙ୍କ କଣ୍ଠରେ ଗୀତ ରଚନା ଅଲେଖ ବିଶ୍ୱାଳ।

କାର୍ଯ୍ୟକ୍ରମ ଆଜି ଏଥିରେ ଶୁଣିଲେ ଏହାର 414ତମ ଭାଗ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ବର୍ତ୍ତମାନ ଆସନ୍ତୁ ଆରମ୍ଭ କରିବା ଓଡ଼ିଆ ଭକ୍ତିଗୀତ କାର୍ଯ୍ୟକ୍ରମ। ପ୍ରଥମେ ଶୁଣିବା ଦିବାକର ମହାନ୍ତିଙ୍କ କଣ୍ଠରେ ଗୀତ ରଚନା ଅଲେଖ ବିଶ୍ୱାଳ।

0: ବାପା କଲେଜର ଫିସ୍ ଅଧିକ ଅଛି।
1: ଝିଅ
2: ମନେ ଅଛି ବୋନସର କିଛି ଟଙ୍କା ଆମେ ଅନ୍ୟ ଖାତାରେ ରଖିଥିଲେ।
1: ଦୁଇ ବର୍ଷରୁ ଖାତାରେ କୌଣସି କାରବାର ହେଇନାହିଁ, ବୋଧେ ଇନଅପରେଟିଭ ହେଇଯାଇଥିବ।
3: ତ ଏବେ ବ୍ୟାଙ୍କ ଯାଇକି କିମ୍ବା ଭିଡିଓ କେୱାଇସି ଦ୍ୱାରା କେୱାଇସି ଅପଡେଟ୍ କରାଅ, ଖାତା ହେବ ଆକ୍ଟିଭ ପୁରାପୁରି ଫ୍ରି। ଚାଲ
0: କୁଆଡେ
3: ଏଡମିସନ କରିବାକୁ, ଖାତା ହେଲା ଆକ୍ଟିଭ।
4: ଆରବିଆଇ କହେ
1: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
5: କହି କହି ଥକି ଗଲେଣି, କଣ ହେଲା? ନୂଆ କିଟ୍ବ୍ୟାଗ୍ ଦରକାର ତ ପ୍ରଥମେ କ୍ୟାପ୍ଟେନ୍‌କୁ କୁହ, ନ ଶୁଣିବେ ତ ମ୍ୟାନେଜରକୁ।
6: କରେକ୍ଟ।
5: ତ ଏମିତି ହିଁ ପ୍ରଥମେ ଅଭିଯୋଗ ବ୍ୟାଙ୍କରେ କରନ୍ତୁ, 30 ଦିନ ଭିତରେ ଉତ୍ତର କିମ୍ବା ସମାଧାନ ପ୍ରାପ୍ତ ନହେଲେ CMS ପୋର୍ଟାଲରେ ଅଭିଯୋଗ କରନ୍ତୁ। ତ ପ୍ରଥମେ ବ୍ୟାଙ୍କ, ତାପରେ CMS ପୋର୍ଟାଲ, ନହେଲେ ଅଭିଯୋଗ ହେବ ନା ମଞ୍ଜୁର। ଯିବା ନିଆ ଆସିଗଲା ନା କିଟ୍ବ୍ୟାଗ୍?
6: RBI କହେ
4: ପ୍ରଥମେ ନିଜ ବ୍ୟାଙ୍କ, ତାପରେ RBI ଓମ୍ବୁଡ୍ସମ୍ୟାନ।
7: ଶୁଣୁଛନ୍ତି ଓଡ଼ିଆ ବ୍ୟକ୍ତିଗତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଏଥର ଶୁଣିବା ନମିତା ଅଗ୍ରୱାଲଙ୍କ କଣ୍ଠରେ ରଚନା ଅଲେଖ ବିଶ୍ୱାଳ।

ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ନମ୍ବରଟି ଆଉଥରେ କହି ରଖୁଛି 8249809672। ଶ୍ରୋତାବନ୍ଧୁ ଶୁଣୁଛନ୍ତି ଓଡ଼ିଆ ଭକ୍ତିଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଶେଷରେ ଶୁଣିବା ଦିବାକର ମହାନ୍ତିଙ୍କ କଣ୍ଠରେ ରଚନା ଅଲେଖ ବିଶ୍ୱାଳ।

ଶ୍ରୋତାବନ୍ଧୁ, ଏ ଭଜନ ସହ ଶେଷ ହେଲା ଓଡ଼ିଆ ଭକ୍ତିଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ସିନେ ସଙ୍ଗୀତ କାର୍ଯ୍ୟକ୍ରମ ରାତି 8ରେ, ରାତି 9ଟା ହେଉଛି 15 ମିନିଟ୍ରେ ବିବିଧ ଭାରତୀ କାର୍ଯ୍ୟକ୍ରମ। ଓଡ଼ିଆ ଆଲବମ୍ ଗୀତ ଶୁଣିବେ ରାତି 10ଟାରେ, ରାତି 10ଟା ହେଉଛି 30 ମିନିଟ୍ରେ ଶୁଣିବେ ନାଟକ ଝଡ଼, ରଚନା ଶ୍ରୀ ଦ୍ୱାରିକାନାଥ ନାୟକ, ପ୍ରଯୋଜନା ଶ୍ରୀ ଭାଗରଥି ମିଶ୍ର। ଏଥର ଆସନ୍ତୁ ଜାଣିବା ଆମର ଆଗାମୀକାଲି ଅଧିବେଶନରେ ପ୍ରସାର ହେଉଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଗାମୀକାଲି ସକାଳ 6:05 ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା, ଶ୍ରୀରାମଚରିତ ମାନସର 185ତମ ଭାଗ ସକାଳ 6:35।

ସକାଳ 17:25 ଶୁଣିବେ କାର୍ଯ୍ୟକ୍ରମ ବିକାଶ ଧାରା। ଏଥିରେ ବିଷୟ ରହିଛି ବିଶ୍ୱ ପରିବେଶ ଦିବସ ସମ୍ପର୍କରେ ଶୁଣିବେ ଶିକ୍ଷୟତ୍ରୀ ସ୍ମିତା ରାଣୀ ପରିଡ଼ାଙ୍କ ସହ ଆଲୋଚନା। ସୁଗମ ସଙ୍ଗୀତ 8:30 ବଡ଼ପାଣ ଗୀତ 8:45 ଏଥିରେ ଶୁଣିବେ ଓରାମ ଗୀତ ପରିବେଷଣ କରିଛନ୍ତି ଧୁଚୁ ଖାଲକୁ ଏବଂ ସାଥୀ। ବିବିଧ ଭାରତୀ କାର୍ଯ୍ୟକ୍ରମ 9:00 to 5:00 ଇତିମଧ୍ୟରେ 9:30 ଶୁଣିବେ ସିନିୟର ସଙ୍ଗୀତ କାର୍ଯ୍ୟକ୍ରମ ଏବଂ 12:30 NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗର କାଲି ଶୁଣିବେ 1300ତମ ଭାଗ।

ଅପରାହ୍ନ 5ଟାରେ ଭକ୍ତି ଗୀତର କାର୍ଯ୍ୟକ୍ରମ ଆରତୀ, 5:20ରେ ଶୁଣିବେ ଶ୍ରୀମଦ୍ ଭାଗବତ, କାଲି ଏଥିରେ ରହିଛି ଏହାର 415ତମ ଭାଗ। ନାରୀ ମହଲ ସନ୍ଧ୍ୟା 5:30ରେ ଏଥିରେ ବିଷୟ ରହିଛି ପରିବେଶ ପ୍ରଦୂଷଣ କାରଣ ଓ ନିରାକରଣ। ଏ ସମ୍ପର୍କରେ ଶୁଣିବେ ଶିକ୍ଷୟତ୍ରୀ ଅନିତା ମହାନ୍ତିଙ୍କ ସହ ଆଲୋଚନା। ସନ୍ଧ୍ୟା 6:10ରେ ଶୁଣିବେ ଛାନ୍ଦ, 6:30ରେ ଓଡ଼ିଆ ଆଲବମ୍ ଗୀତ। ଜିଲ୍ଲା ହିସାବରେ ଆଗାମୀକାଲି ରହିଛି କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ ରାତି 7:25ରେ।

ଆପଣ ଅଟେଣ୍ଡ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ବର୍ତ୍ତମାନ ଆସନ୍ତୁ ଶୁଣିବା ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ। ପ୍ରଥମେ ଶୁଣିବା ସୁବୀର କୁମାର ଦାସଙ୍କ କଣ୍ଠରେ, ରଚନା ଦେବଦାସ ଛୋଟରାୟ।

0: ପ୍ରଦାନ କରନ୍ତୁ, ଜୀବନକୁ ଗୋଟିଏ ସୁଯୋଗ ଦିଅନ୍ତୁ, କାହାର ଆଶା ହୁଅନ୍ତୁ, ନିଜର କର୍ତ୍ତବ୍ୟ ପାଳନ କରନ୍ତୁ, ଜୀବନ ପରେ ମଧ୍ୟ ଜୀବନ ଦିଅନ୍ତୁ, ଅଙ୍ଗଦାନ କରନ୍ତୁ। ଅଙ୍ଗଦାନ ମାନବତାର ସବୁଠାରୁ ବଡ଼ ପରିଚୟ।
1: ଶ୍ରୋତାବନ୍ଧୁ ଶୁଣୁଛନ୍ତି ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଶେଷରେ ଶୁଣିବା ନନ୍ଦିତା ମହାପାତ୍ରଙ୍କ କଣ୍ଠରେ ରଚନା ଦେବଦାସ ଛୋଟରାୟ।

0: ଶ୍ରୋତା ବନ୍ଧୁ, ପରିବେଶର ପରିଷ୍କାର ପରିଚ୍ଛନ୍ନତା ଆମ ସୁସ୍ଥ ଜୀବନ ନିର୍ବାହ ପାଇଁ ଏକାନ୍ତ ଅପରିହାର୍ଯ୍ୟ। ଯଦି ଆମେ ଶାରୀରିକ ଭାବେ ସୁସ୍ଥ ନ ରହିବା, ମାନସିକ ଭାବେ ମଜବୁତ ନ ହେବା, ତେବେ ଆମ ଦୈନନ୍ଦିନ ଜୀବନରେ ବ୍ୟତିକ୍ରମ ଦେଖାଦେବ। ଆମର କାର୍ଯ୍ୟଧାରାରେ ସଫଳତା ଆସିବନି କି ଆମର, ଆମ ଗାଁର, ଆମ ରାଜ୍ୟର ତଥା ଦେଶର ବିକାଶରେ ଆମର ଭାଗିଦାରିତା ରହିବନି। କହିବା ଅର୍ଥ ହେଉଛି, ଆମ ପରିବେଶର ସୁରକ୍ଷା ଦିଗରେ ଆମେ ଅଣ୍ଟା ଭିଡ଼ିବା, ଯେଉଁ ପ୍ରକୃତି ଆମର ମା, ତାର ଯତ୍ନ ନେବା, ତାକୁ ସୁରକ୍ଷିତ ରଖିବା, ବିଶେଷ କରି ଜଙ୍ଗଲ ପରିବେଶର ସୁରକ୍ଷା ଦିଗରେ ଆମେ ଅଣ୍ଟା ଭିଡ଼ିବା, ପ୍ରଚୁର ବୃକ୍ଷଚାରା ରୋପଣ କରିବା, ତାକୁ ଯତ୍ନ ସହକାରେ ବଢ଼ାଇବା ଏବଂ ଆମ ପରିବେଶକୁ ସୁସ୍ଥ ସୁନ୍ଦର ରଖିବା। ତେବେ ଜଙ୍ଗଲ ପରିବେଶର ସୁରକ୍ଷା କେତେ ଜରୁରୀ, ଜଙ୍ଗଲ ସମ୍ପଦର ଅବକ୍ଷୟ ହେଲେ ଏହା ଆମ ଜୀବନ ଧାରଣ ଉପରେ କି ପ୍ରଭାବ ପକାଏ, ସୁସ୍ଥ ପରିବେଶର ମହତ୍ତ୍ୱ, ନୂଆ ଜଙ୍ଗଲ ସୃଷ୍ଟି ଦ୍ୱାରା ଆମ ଦେଶର ବିକାଶ କେତେ ତ୍ୱରାନ୍ୱିତ ହୋଇପାରିବ, ଏମିତି କିଛି ପ୍ରସଙ୍ଗକୁ ଆଧାର କରି ଆଜିର ଆଲୋଚ୍ୟ ବିଷୟ ଜଙ୍ଗଲ ପରିବେଶର ସୁରକ୍ଷା। ଏ ସମ୍ପର୍କରେ ଆଲୋକପାତ କରୁଛନ୍ତି ଡକ୍ଟର ଭାରତଭୂଷଣ ରଥ।
1: ଆମେ ସମସ୍ତେ ଜାଣିଛେ, ପରିବେଶ ସୁରକ୍ଷା ଯଦି ନ ରହିବ ତେବେ ବିଶ୍ୱ ଦିନେ ଦିନେ ଧ୍ୱଂସ ହେଇଯିବ। ବିଶ୍ୱକୁ ଯଦି କେହି ବଞ୍ଚାଇ ରଖିଛି ତେବେ ତାହା ହେଉଛି ଆମର ପରିବେଶ। ସେଥିପାଇଁ ବେଦ କୁହନ୍ତି, ଓମ୍ ଦ୍ୟୌଃ ଶାନ୍ତିଃ ଅନ୍ତରିକ୍ଷ ଗୁମ୍ ଶାନ୍ତିଃ ପୃଥିବୀ ଶାନ୍ତିରାପଃ ଶାନ୍ତିଃ ଔଷଧୟଃ ଶାନ୍ତିଃ ବନସ୍ପତୟଃ ଶାନ୍ତିର୍ବିଶ୍ୱଦେବାଃ ଶାନ୍ତିର୍ବ୍ରହ୍ମ ଶାନ୍ତିଃ ସର୍ବଗୁମ୍ ଶାନ୍ତିଃ ଶାନ୍ତିରେବ ଶାନ୍ତିଃ ସାମା ଶାନ୍ତିରେଧି। ଏଇ ଯୋଉ ବୈଦିକ ମନ୍ତ୍ରଟି, ଏହା ଋଗ୍ବେଦରୁ ଆସିଅଛି ଏବଂ ଏହି ଋଗ୍ବେଦର ବୈଦିକ ମନ୍ତ୍ରରେ ସେ କହୁଛନ୍ତି ଯେ ଦ୍ୟୌଃ ଶାନ୍ତିଃ ପୃଥିବୀ ଶାନ୍ତିଃ ଆପଃ ଶାନ୍ତିଃ ବନସ୍ପତୟଃ ଶାନ୍ତିଃ ଔଷଧୟଃ ଶାନ୍ତିଃ। ଏଇଭଳି ଭାବରେ ମନ୍ତ୍ର ଗୁଡିକୁ କହିବାର ଅର୍ଥ ହେଉଛି, ଯଦି ଔଷଧୀୟ ବୃକ୍ଷ ଗୁଡିକ ଯଦି ଶାନ୍ତି ନ ରହିବେ ଅର୍ଥାତ୍ ସୁରକ୍ଷିତ ନ ରହିବେ, ବନସ୍ପତୟଃ ଶାନ୍ତିଃ, ବନସ୍ପତି ନାମ ବୃକ୍ଷଲତା, ବୃକ୍ଷଲତା ଗୁଡିକ ଯଦି ଶାନ୍ତି ନ ରହିବେ ଅର୍ଥାତ୍ ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ନ ରହିବେ, ତେବେ ବିଶ୍ୱ ସୁରକ୍ଷିତ ହୋଇ ରହିପାରିବ ନାହିଁ। ଏବଂ ତାପରେ ସେ କହୁଛନ୍ତି ଦ୍ୟୌଃ ଶାନ୍ତିଃ ଆପଃ ଶାନ୍ତିଃ, ଆପଃ ଅର୍ଥାତ୍ ଜଳ, ତେଣୁ ଯଦି ଜଳର ସୁରକ୍ଷା କରା ନଯାଏ, ଯଦି ଜଳକୁ ଠିକ ଭାବରେ ପ୍ରୋଟେକ୍ଟ ନ କରାଯାଏ, ତେବେ ଆମ ପୃଥିବୀ ପୃଷ୍ଠରେ ନିଶ୍ଚିତ ଭାବରେ ଇମ୍ବାଲାନ୍ସ ଅର୍ଥାତ୍ ବ୍ୟତିକ୍ରମ ଦେଖାଯିବ। ତେଣୁ ଆକାଶ ହୁଅନ୍ତୁ ଅଥବା ଜଳ ହୁଅନ୍ତୁ ଅଥବା ପୃଥିବୀ ହୁଅନ୍ତୁ ଅଥବା ଆମର ଏଇ ଯୋଉ ବନସ୍ପତି ବୃକ୍ଷ ଲତା ନଦୀ ପାହାଡ଼ ପର୍ବତ, ଏ ଯେତେ ସମସ୍ତ ପରିବେଶର ଯୋଉ ପ୍ରକୃତିର ତତ୍ତ୍ୱ, ସେ ତତ୍ତ୍ୱକୁ ଆମେ ଯଦି ସୁରକ୍ଷିତ ନ କରିବା ତେବେ ଦିନେ ନା ଦିନେ ଏ ବିଶ୍ୱ ନିଶ୍ଚିତ ଭାବରେ ଧ୍ୱଂସାଭିମୁଖୀ ହେବ। ଆଜି ଆମ୍ଭେମାନେ ଦେଖୁଛେ, ଯେତେବେଳେ ଗୋଟିଏ 12 ମାସ ଆମ ପାଖରେ ରହିଛି ଏବଂ 6ଟି ଋତୁ ରହିଛନ୍ତି, ଆଜି ଆମେ ଆଉ 6ଟି ଋତୁକୁ ଦୃଷ୍ଟିଗୋଚର ହେଇପାରୁନାହିଁ, କେବଳ 2-3ଟି ଋତୁ ଆମ ପାଖରେ ଆସୁଛି। ଗୋଟିଏ ହଉଛି ବିଶେଷ ଭାବରେ ଗ୍ରୀଷ୍ମ, ବର୍ଷା ଏବଂ ତାପରେ ଶୀତ, ଏଇଭଳି 3ଟି ଋତୁ ଆମ ପାଖରେ ବର୍ତ୍ତମାନ ଦୃଷ୍ଟିଗୋଚର ହେଉଛି। ତେବେ ଶୀତ ମଧ୍ୟ ଧୀରେ ଧୀରେ ବିଲୁପ୍ତ ହେବାକୁ ବସିଲାଣି, କେବଳ ଗ୍ରୀଷ୍ମ ଗୋଟିଏ ଋତୁ ବର୍ତ୍ତମାନ ସମଗ୍ର ବିଶ୍ୱରେ ନିଜର ସ୍ଥିତିକୁ ବଜାୟ କରି ରଖୁଛି। ତେଣୁ ଏଭଳି ପରିସ୍ଥିତି ସୃଷ୍ଟି ହେବାର କାରଣ ହେଉଛି ପରିବେଶର ଅସନ୍ତୁଳନ। ତେଣୁ ପରିବେଶର ସୁରକ୍ଷା ପାଇଁ ଆମେମାନେ ସମସ୍ତେ ଚେଷ୍ଟିତ, ବିଶେଷ କରି ଯେଉଁ ଯୁବ ସମାଜ, ବିଶେଷ କରି ସମାଜସେବୀ ସଂଗଠନ ଏବଂ ସର୍ବୋପରି ଭାରତ ସରକାର ତଥା ଓଡ଼ିଶା ସରକାର ଏବଂ ଅନ୍ୟାନ୍ୟ ରାଜ୍ୟ ସରକାର ମଧ୍ୟ ପରିବେଶର ସୁରକ୍ଷା ପାଇଁ ବିଶେଷ ଭାବରେ ଚେଷ୍ଟିତ ଅଛନ୍ତି, କିନ୍ତୁ ସେ ଯୋଉ ଚେଷ୍ଟା କରାଯାଉଛି ସେ ଚେଷ୍ଟାକୁ ଆହୁରି ପ୍ରାମାଣିକ ଭାବରେ କରିବା ଦରକାର ଏବଂ ସେ ଚେଷ୍ଟାକୁ ସଂକଳ୍ପବଦ୍ଧ ସହିତ କରିବା ଦରକାର। ଯଦି ସଂକଳ୍ପବଦ୍ଧ ହୋଇ ଆମେ ପରିବେଶର ସୁରକ୍ଷା ନ କରିବା, ତେବେ ଦିନେ ନା ଦିନେ ଆମେମାନେ ହିଁ ଆମର ବିପଦକୁ ଡାକି ଆଣିବା ଏବଂ ଆମର ଭବିଷ୍ୟତ ପିଢ଼ି ନିଶ୍ଚିତ ଭାବରେ ବିପଦର ସମ୍ମୁଖୀନ ହେବ। ତେଣୁ ଆମେମାନେ ଦେଖୁଛେ ଭାରତ ସରକାରଙ୍କର ଅନେକ ଗୁଡ଼ିଏ ପ୍ରକଳ୍ପ ୟା ପାଇଁ କାର୍ଯ୍ୟ କରୁଛି, ଯେମିତି ସେମାନେ ଡ୍ରୋନ୍ ମାଧ୍ୟମରେ, ଭାରତ ସରକାରଙ୍କର ଅଧିକାରୀମାନେ ଡ୍ରୋନ୍ ମାଧ୍ୟମରେ କେଉଁ ଜଙ୍ଗଲରେ କେତେ ପରିମାଣର ପ୍ରାଣୀ, କେତେ ବନ୍ୟଜନ୍ତୁ ଅଛନ୍ତି, କେତେ ବୃକ୍ଷରାଜି ରହିଛି, କେତେ ବନସ୍ପତି ରହିଛନ୍ତି, ଆମର ହିମାଳୟ ଠାରୁ ଆରମ୍ଭ କରି ଗନ୍ଧମାର୍ଦ୍ଦନ ଠାରୁ ଆରମ୍ଭ କରି ସେପଟେ ନୈମିଷାରଣ୍ୟ ଠାରୁ ଆରମ୍ଭ କରି ପ୍ରତ୍ୟେକଟି ବଡ଼ ବଡ଼ ଆମର ଯୋଉ ଅରଣ୍ୟ ସବୁ ରହିଛି, ସେ ଅରଣ୍ୟର ସମସ୍ତ ପ୍ରାକୃତିକ ଏବଂ ଜୈବିକ ବିବିଧତାକୁ ସେମାନେ ଆକଳନ କରୁଛନ୍ତି ଡ୍ରୋନ୍ କ୍ୟାମେରା ମାଧ୍ୟମରେ। ଏବଂ ବେଳେବେଳେ ଯେତେବେଳେ ଅଗ୍ନିକାଣ୍ଡ ହେଉଛି ଅରଣ୍ୟରେ, ସେତେବେଳେ ବହୁତ କଷ୍ଟରେ ଆମର ଯୋଉ ଫରେଷ୍ଟ ଡିପାର୍ଟମେଣ୍ଟ ରହିଛି, ସେ ମଧ୍ୟ ବହୁତ କଷ୍ଟ କରି ସେମାନେ ଯାଇ ଏହାକୁ ସୁରକ୍ଷିତ କରୁଛନ୍ତି ଏବଂ ଅଗ୍ନିକୁ ନିର୍ବାପନ କରୁଛନ୍ତି। ଠିକ ସେହିଭଳି ଭାବରେ ପ୍ରକୃତି ସୁରକ୍ଷା କରିବା ପାଇଁ ଆମର ଭାରତ ସରକାର ଅନେକ ପଦକ୍ଷେପ ନେବା ସତ୍ତ୍ୱେ ମଧ୍ୟ ଆଜି ମଧ୍ୟ ପ୍ରାଣୀମାନଙ୍କୁ ହିଂସା କରାଯାଉଛି, ଯେଉଁ ବନ୍ୟଜନ୍ତୁ ଶିକାର କରାଯାଉଛି, ନିରୀହ ବନ୍ୟଜନ୍ତୁ ମାନଙ୍କୁ ଅଯଥାରେ ମାରି ଦିଆଯାଉଛି, ଏବଂ ତା ସହିତ ଆମର ଯେତେବେଳେ ବୃଷ୍ଟିର ଅଭାବ ରହୁଛି ତାର ମୁଖ୍ୟ କାରଣ ହେଉଛି ଆଜି ଗଛ ନାହିଁ। ଯଦି ଗଛ ନ ରହିବ, ଯଦି ପ୍ରକୃତି ସୁରକ୍ଷା ନ ରହିବ, ତେବେ ଆମେ କେମିତି ବଞ୍ଚିବା? ଆଜି ବିନା କାରଣରେ ଆମେ ବିଲ୍ଡିଂ ତିଆରି କରୁଛେ, କଳକାରଖାନା ତିଆରି କରୁଛେ। ଏ କରିବାର ଯୋଉ ମୂଳଭୂତ ଆମେ ଯାହାକୁ ପ୍ରଥମେ ବଳି ପକଉଛେ ସେ ହେଉଛନ୍ତି ବୃକ୍ଷଲତା ଏବଂ ପାହାଡ଼, ପର୍ବତ, ଝରଣା। ତେବେ ଯୋଉ ସ୍ଥାନକୁ ଆମେ ଭ୍ରମଣ କରିବା ପାଇଁ ଯାଉଛେ, କାହିଁକି ଯାଉଛେ? ନା ତାର ପ୍ରକୃତି ଅତ୍ୟନ୍ତ ସୁନ୍ଦର। ସମୟ ଥିଲା ହିମାଳୟରେ ଅନେକ ବୃକ୍ଷ ଥିଲେ, କିନ୍ତୁ ଆଜି ସେ ବୃକ୍ଷ ଗୁଡିକୁ କାଟି ଆମେ ମାନେ ସେଠି ବଡ ବଡ ପଞ୍ଚତାରକା ହୋଟେଲ ବନେଇକି ସେଠି ନିର୍ମାଣ କରିକି ବଦ୍ରୀନାଥ ହୁଅନ୍ତୁ, କେଦାରନାଥ ହୁଅନ୍ତୁ ବା ଋଷିକେଶ ହୁଅନ୍ତୁ, ଗଙ୍ଗାଙ୍କର ଯୋଉ ପବିତ୍ର ଜଳଧାରା, ସେ ଜଳଧାରାକୁ ଆମେ ଦିନକୁ ଦିନ ନଷ୍ଟ କରୁଛେ। ଓଡ଼ିଶାରେ ଆପଣମାନେ ଦେଖନ୍ତୁ, ଭୁବନେଶ୍ୱର ଠାରୁ ଆରମ୍ଭ କରି ଓଡ଼ିଶାର ଅନେକ ସ୍ଥାନରେ ବିରାଟ ବିରାଟ ଦ୍ରୁମ ସବୁ ଥିଲେ। ସେ ଆମ୍ବ ହୁଅନ୍ତୁ, ସେ ବର ହୁଅନ୍ତୁ, ସେ ଅଶ୍ୱସ୍ଥ ହୁଅନ୍ତୁ, ଅନେକ ଦ୍ରୁମ ଥିଲେ। ଏବଂ ଓଡ଼ିଶାରେ ଆମେମାନେ ମଧ୍ୟ ଦେଖିଛେ ବାଘ, ଭାଲୁ, ଭୟଙ୍କର ଜୀବଜନ୍ତୁ ମାନେ ଆମମାନଙ୍କ ସମ୍ମୁଖରେ ଦୃଷ୍ଟିଗୋଚର ହେଉଥିଲେ ଆମର ପିଲାବେଳେ, କିନ୍ତୁ ବର୍ତ୍ତମାନ ସେଗୁଡ଼ିକ ସ୍ୱପ୍ନ। ଗୋଟିଏ ସାମାନ୍ୟ ଜୀବଟିଏ ମଧ୍ୟ, ଗୁଣ୍ଡୁଚି ମୂଷାଟିଏ ମଧ୍ୟ ବର୍ତ୍ତମାନ ବିରଳ ହେଲାଣି, ବାଇ ଚଢ଼େଇଟିଏ ମଧ୍ୟ ବିରଳ ହେଲାଣି। ତେଣୁ ଏଭଳି ପରିସ୍ଥିତିରେ ଆମେ ବିଶ୍ୱକୁ କେମିତି ବଞ୍ଚେଇ ରଖିବା? ବିଶ୍ୱକୁ ବଞ୍ଚେଇ ରଖିବା ପାଇଁ ହେଲେ ଆମକୁ ପ୍ରକୃତିକୁ ବଞ୍ଚେଇ ରଖିବାକୁ ପଡିବ, ଏବଂ ତତ୍ ସହିତ ଜଳ, ବାୟୁ ଏବଂ ଆକାଶ, ଏ ସମସ୍ତ ପ୍ରାକୃତିକ ତତ୍ତ୍ୱକୁ ଆମେ ଯଦି ଠିକ୍ ଭାବରେ ସମ୍ମାନ ଦେବା, ତେବେ ସେମାନେ ମଧ୍ୟ ଆମକୁ ସମ୍ମାନ ଦେବେ, ଆମକୁ ସୁରକ୍ଷିତ କରି ରଖିପାରିବେ। ଯଦି ଆମେ ଏ ପ୍ରାକୃତିକ ତତ୍ତ୍ୱକୁ ସୁରକ୍ଷିତ ନ ରଖିପାରିବା, ତେବେ ସେ ପ୍ରକୃତି ମଧ୍ୟ ଦିନେ ନା ଦିନେ ଆମକୁ ବିନାଶର ମୁଖକୁ ଠେଲିଦେବ, ଏଥିରେ କୌଣସି ସନ୍ଦେହ ନାହିଁ। ତେଣୁ ଭଗବାନ ଜଗନ୍ନାଥ ହେଉଛନ୍ତି ଆମର ଆରାଧ୍ୟ ଦେବତା, ଉତ୍କଳର ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥ। ସେ ଆମକୁ ଗୋଟିଏ ତତ୍ତ୍ୱ ଦେଉଛନ୍ତି ଯେ ହେ ପିଲେମାନେ, ହେ ଭକ୍ତମାନେ, ମତେ ଦେଖ, ମୁଁ କୋଉଥିରେ ଗଢା? ମୁଁ ଦାରୁ ବ୍ରହ୍ମ। ଦାରୁ ଅର୍ଥାତ୍ ଭଗବାନଙ୍କର ଦାରୁ, ଭଗବାନଙ୍କର ଶରୀର ନିମ୍ବ ବୃକ୍ଷରୁ ତିଆରି ହେଇଛନ୍ତି। ତେଣୁ ଯୋଉ ଭଗବାନ ସ୍ୱୟଂ ପ୍ରକୃତିକୁ ସୁରକ୍ଷିତ ରଖିଛନ୍ତି, ଯେଉଁ ଭଗବାନ ସ୍ୱୟଂ ଦାରୁ ବ୍ରହ୍ମ ରୂପରେ, ନିମ୍ବ ବୃକ୍ଷ ହୁଅନ୍ତୁ, ଚନ୍ଦନ ବୃକ୍ଷ ହୁଅନ୍ତୁ, ଏ ସମସ୍ତ ବୃକ୍ଷକୁ ପ୍ରତିନିଧିତ୍ୱ କରୁଛନ୍ତି ଯୋଉ ଜଗନ୍ନାଥ, ସେଇ ଜଗନ୍ନାଥଙ୍କୁ ସମ୍ମାନ ଦେବାକୁ ଯାଇ ଆମେ ଯଦି ଏ ବୃକ୍ଷ ଗୁଡିକୁ ସୁରକ୍ଷା କରିବା, ଆମେ ଯଦି ଏ ଜଳକୁ ସୁରକ୍ଷା କରିବା, ଆମେ ଯଦି ନଦୀକୁ ସୁରକ୍ଷା କରିବା, ଆମେ ଯଦି ସମୁଦ୍ରକୁ ସୁରକ୍ଷା କରିବା, ଆମେ ଯଦି ଏ ସମସ୍ତ ବସ୍ତୁକୁ ସୁରକ୍ଷା କରିବା ସହିତ ଏୟାର ପଲ୍ୟୁସନ ଯୋଉ ଆମେ କରୁଛେ ସେଥିପାଇଁ ଯଦି ସଚେତନ ହେବା, ତେବେ ଆମେ ନିଶ୍ଚିତ ଭାବରେ ଏକ ସୁନ୍ଦର ପୃଥିବୀକୁ ଦର୍ଶନ କରିବା, ଏବଂ ସେହି ପୃଥିବୀ ଆମ ପାଇଁ ହେବ ଏକ ଆଶୀର୍ବାଦର ପୃଥିବୀ, ସେହି ପୃଥିବୀ ଆମମାନଙ୍କୁ ଏକ ସ୍ୱର୍ଗୀୟ ବାତାବରଣ ଦେବ, ଏବଂ ସେହି ସ୍ୱର୍ଗୀୟ ବାତାବରଣରେ ଆମେମାନେ ସେହି ମହାନ ଯୋଉ ଭଗବାନଙ୍କର ଯୋଉ ଅନୁଭୂତି, ଯୋଉ ଦିବ୍ୟ ଅନୁଭୂତି, ସେଇ ପରମ ସତ୍ତାକୁ ଆମେମାନେ ନିଜ ଜୀବନରେ ଉପଲବ୍ଧି କରିବା। ତେଣୁ ହେ ଆମର ଭାଇ ଓ ଭଉଣୀମାନେ, ଆପଣମାନଙ୍କୁ ଆମର ଅନୁରୋଧ, ଆସନ୍ତୁ ସମସ୍ତେ ଏକତ୍ରିତ ହେଇ ଏ ଜଙ୍ଗଲକୁ ସୁରକ୍ଷା କରିବା, ଚାରା ରୋପଣ କରିବା, ଏବଂ ଯେଉଁ ଚାରା ଗୁଡିକ ଆମେ ରୋପଣ କରୁଛେ ତାକୁ ଯତ୍ନର ସହିତ ତାର ଅଭିବୃଦ୍ଧି କେମିତି ହେବ ସେଥିପ୍ରତି ଯତ୍ନଶୀଳ ହେବା, ଏବଂ ଏ ବିଶ୍ୱରେ ଏକ ସୁନ୍ଦର ବାତାବରଣ କରି ପୃଥିବୀକୁ ଶସ୍ୟ ଶ୍ୟାମଳା ଏବଂ ପ୍ରାକୃତିକ ବୈଭବରେ ପରିପୂର୍ଣ୍ଣ କରିବାର ସଂକଳ୍ପ ନେବା, ଏତିକି ଆପଣମାନଙ୍କ ଠାରେ ନିବେଦନ। ଏ ଯୋଉ ଅକ୍ସିଜେନ, ଯେଉଁ ପ୍ରାଣବାୟୁକୁ ଆମେ ମାନେ ଧାରଣ କରୁଛେ, ସେ ଅକ୍ସିଜେନକୁ ସୃଷ୍ଟି କରିବା ପାଇଁ ଆସନ୍ତୁ ଆମେ ସମସ୍ତେ ଏକ ସ୍ୱରରେ ସମ୍ମିଳିତ ହେବା, ଜଳ ସୁରକ୍ଷା କରିବା। ଜଳ ହିଁ ଜୀବନ ଏବଂ ବାୟୁ ହିଁ ଜୀବନ, ଏହି ତତ୍ତ୍ୱକୁ ଧାରଣ କରି ଆମର ହାତ ଏକ ସୁନ୍ଦର ବିଶ୍ୱ ତିଆରି କରିବାରେ ରହୁ, ଏହି ସଂକଳ୍ପ ନେବା।

ଶେଷ ହେଲା କାର୍ଯ୍ୟକ୍ରମ ବିକାଶ ମନ୍ତ୍ର। ଉପସ୍ଥାପନାରେ ଥିଲେ ବାଉରୀପନ୍ଥ ସ୍ୱାଇଁ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।

0: ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡିବା ପାଇଁ।
1: मोदी हर परिवार को घर में बिजली बनाकर वही बिजली बेचकर कमाई का एक और साधन देना चाहता है।
2: ଭାରତର ପ୍ରଧାନମନ୍ତ୍ରୀ ଭାରତରେ ଯେପରି ସୌର କ୍ରାନ୍ତିର ସ୍ୱର ଉତ୍ତୋଳନ କରିଥିଲେ ତାର ପ୍ରଭାବ ଏବେ ଦେଖାଯାଉଛି। ଭାରତରେ ଗୋଟି ଗୋଟି କରି 30 ଲକ୍ଷରୁ ଅଧିକ ପରିବାରଙ୍କ ଛାତରେ ସୋଲାର ପ୍ୟାନେଲ ଲଗାଇ ସାରିଲେଣି। ଆପଣ ବି ଏହି ଉର୍ଜା କ୍ରାନ୍ତିର ସହଭାଗୀ ବନନ୍ତୁ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
3: ଖରାଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
4: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
3: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
4: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥା ସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
3: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
4: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅଧିକ ବିଶ୍ୱସ୍ତରୀୟ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ। ପୁରୀ ତାଳବଣିଆଠାରେ 195 କୋଟି ଟଙ୍କା ମୂଲ୍ୟର ପୁଲିସ ଭିତ୍ତିଭୂମିର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ। ପୁଲିସ ବାହିନୀକୁ ଅଧିକ ସତର୍କ ଓ ସମ୍ବେଦନଶୀଳ ହେବାକୁ ଦେଲେ ପରାମର୍ଶ। ବିଜେପି ପକ୍ଷରୁ ଦେବାଶିଷ ସାମନ୍ତରାୟ ହେଲେ ରାଜ୍ୟସଭା ପ୍ରାର୍ଥୀ ଏବଂ କେରଳ ପ୍ରବେଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଖୁବ୍ ଶୀଘ୍ର ମୌସୁମୀ ଓଡ଼ିଶା ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ଆକଳନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୁରୀରେ ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକକୁ ଉଦ୍ଘାଟନ କରିଛନ୍ତି। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅଧିକ ବିଶ୍ୱସ୍ତରୀୟ ଏବଂ ଆନ୍ତଃରାଜ୍ୟସ୍ତରୀୟ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ଶ୍ରୀ ମାଝୀ ବିପର୍ଯ୍ୟୟ ପ୍ରତିରୋଧ, ଜଳବାୟୁ ଅନୁକୂଳ ଏବଂ ସ୍ଥାୟୀ ବିକାଶ ପ୍ରତି ଓଡ଼ିଶାର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଜୀବନ ଜୀବିକା ଏବଂ ଆଗାମୀ ପିଢ଼ିକୁ ସୁରକ୍ଷିତ ରଖିବା ପାଇଁ ଏ କ୍ଷେତ୍ରରେ ଅନ୍ତର୍ଜାତୀୟ ସମୁଦାୟ ଅଧିକ ପ୍ରାଥମିକତା ଦେବା ଆବଶ୍ୟକ। ବର୍ତ୍ତମାନ ସମୟରେ ବିପର୍ଯ୍ୟୟ ଆଶଙ୍କା କେବଳ ଏକ ସ୍ୱତନ୍ତ୍ର ସୀମାବଦ୍ଧ ବିଷୟ ହୋଇ ରହିନାହିଁ, ଏହା ସ୍ଥାୟୀ ବିକାଶ, ଅର୍ଥନୈତିକ ସ୍ଥିରତା ଏବଂ ସୁରକ୍ଷାର ମୂଳଦୁଆ ପାଲଟିଛି। ମୁଖ୍ୟମନ୍ତ୍ରୀ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ମଡେଲ ନେଇ ଆଲୋଚନା କରିଛନ୍ତି। ଶ୍ରୀ ମାଝୀ କହିଛନ୍ତି ପୂର୍ବ ପ୍ରସ୍ତୁତି, ସଂସ୍ଥାଗତ ଦୃଢ଼ତା ଏବଂ ଗୋଷ୍ଠୀ ସହଭାଗିତା ଜରିଆରେ ବିପର୍ଯ୍ୟୟର ପ୍ରଭାବକୁ ଯଥେଷ୍ଟ ହ୍ରାସ କରାଯାଇପାରିବ। ଆଗାମୀ ଦିନର ଆହ୍ୱାନଗୁଡ଼ିକ ପାଇଁ ଅଧିକ ପ୍ରୟାସ, ସୁଦୃଢ଼ ସହଭାଗିତା ଏବଂ ଉନ୍ନତ ବୈଷୟିକ କ୍ଷମତାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ସ୍ତରରେ ଏ ସମ୍ପର୍କରେ ଯେଉଁ ସବୁ ଶ୍ରେଷ୍ଠ ପରିଚାଳନା ପଦ୍ଧତି ବା ବେଷ୍ଟ ପ୍ରାକ୍ଟିସେସ୍ ଅଛି ସେଗୁଡ଼ିକର ମଧ୍ୟ ଦେଶ ଭିତରେ ପରସ୍ପର ଆଦାନ ପ୍ରଦାନ ହେବ, ଏହାଦ୍ୱାରା ବ୍ରିକ୍ସ ରାଷ୍ଟ୍ର ବିପର୍ଯ୍ୟୟ ପରିଚାଳନାରେ ଏହା ଉପକୃତ ହୋଇପାରିବେ। ବିଶେଷ କରିକି ଆଗୁଆ ସତର୍କତାମୂଳକ ସୂଚନା ପ୍ରଦାନ କରିବା, ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ସମ୍ପର୍କରେ ଜ୍ଞାନ ଆହରଣ କରିବା ଏବଂ ପ୍ରାକୃତିକ ବିପର୍ଯ୍ୟୟର ଆଶଙ୍କା କରି ଭିତ୍ତିଭୂମି ବିକାଶମୂଳକ ଯୋଜନା ପ୍ରସ୍ତୁତ କରିବା କ୍ଷେତ୍ରରେ ଏହା ନିଶ୍ଚିତ ଭାବରେ ଆଗାମୀ ଦିନରେ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେବ।
0: ସୂଚନା ଅନୁଯାୟୀ ଆସନ୍ତାକାଲି ବ୍ରିକ୍ସ ବୈଠକ ଉଦ୍ଯାପିତ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀ ତାଳବଣିଆର ଏକ ଅତ୍ୟାଧୁନିକ ନୂତନ ଥାନାଗୃହ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ନବନିର୍ମିତ ପୁଲିସ ଭିତ୍ତିଭୂମିର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟରେ ଆଇନ ଶୃଙ୍ଖଳା, ସୁରକ୍ଷା ଏବଂ ପ୍ରତ୍ୟେକ ନାଗରିକଙ୍କ କଲ୍ୟାଣ ସୁନିଶ୍ଚିତ କରିବାକୁ ସରକାର ଅହରହ ଉଦ୍ୟମ ଜାରି ରଖିଛନ୍ତି। କୌଣସି ପ୍ରଗତିଶୀଳ ଏବଂ ସମୃଦ୍ଧ ସମାଜର ମୂଳଦୁଆ ହେଉଛି ଏକ ସୁଦୃଢ଼ ଆଇନ ଶୃଙ୍ଖଳା, ଭୟମୁକ୍ତ ପରିବେଶ। ଓଡ଼ିଶାକୁ ଦେଶରେ ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ପୁଲିସ ବାହିନୀର ସଶକ୍ତିକରଣ, ଆଧୁନିକୀକରଣ ଏବଂ ଉପଯୁକ୍ତ ଭିତ୍ତିଭୂମିର ବିକାଶ ଅତ୍ୟନ୍ତ ଅପରିହାର୍ଯ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶ୍ରୀ ମାଝୀ କହିଛନ୍ତି ସରକାର ପୁଲିସ ଭିତ୍ତିଭୂମିରେ ଉନ୍ନତି ଆଣିବା ସହ ଆଇନର ଶାସନ ପ୍ରତିଷ୍ଠା ପାଇଁ ତତ୍ପରତା ସହ କାର୍ଯ୍ୟ କରୁଛନ୍ତି। ନୂତନ ଭାରତୀୟ ନ୍ୟାୟ ସଂହିତା କାର୍ଯ୍ୟକାରୀ ହେବା ପରଠାରୁ ଗତବର୍ଷ ଡିସେମ୍ବର ସୁଦ୍ଧା ରାଜ୍ୟରେ ଦୋଷୀ ସାବ୍ୟସ୍ତ ହାର 87.6% ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀ ପୁଲିସ ବାହିନୀକୁ ଆହୁରି ସତର୍କ ଓ ସମ୍ବେଦନଶୀଳ ହେବାକୁ ପରାମର୍ଶ ଦେବା ସହ ସେମାନଙ୍କ ଉପଯୁକ୍ତ ତାଲିମ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ 195 କୋଟି ଟଙ୍କାର ପୁଲିସ ଭିତ୍ତିଭୂମିର ଲୋକାର୍ପଣ କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନର ଅପଭ୍ରଂଶ ନାମ ଓ ଇଂରାଜୀ ବନାନ ବଦଳିବା ନେଇ ରାଜସ୍ୱ ବିଭାଗ ପକ୍ଷରୁ ଓଡ଼ିଆ ଭାଷା ପ୍ରତିଷ୍ଠାନକୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ପଦ୍ମଭୂଷଣ ପ୍ରତିଭା ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଚାର ଆଲୋଚନା ପରେ ଗବେଷଣାତ୍ମକ ବ୍ୟାଖ୍ୟା ପୂର୍ବରୁ ସଠିକ୍ ଇଂରାଜୀ ବନାନ ଉପରେ ଯୁକ୍ତିଯୁକ୍ତ ପ୍ରସ୍ତାବନା ସହିତ ସର୍ବସମ୍ମତିକ୍ରମେ ଏହା ଗୃହୀତ ହୋଇଛି। କମିଟିରେ ଗୃହୀତ ପ୍ରସ୍ତାବକୁ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶ ପାଇଁ ପାରିତ କରାଯାଇଛି। ରାଜ୍ୟରେ ବିଜେପି ସରକାରର ଗଠନ ନିଷ୍ପତ୍ତିକୁ ଆଜି 2 ବର୍ଷ ପୂରଣ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି 2 ବର୍ଷ ପୂର୍ବେ ଆଜିର ଦିନରେ ଭାରତୀୟ ଜନତା ପାର୍ଟିକୁ ଏକ ଐତିହାସିକ ଓ ସ୍ୱଷ୍ଟ ଜନମତ ପ୍ରଦାନ କରି ଓଡ଼ିଶାବାସୀ ପରିବର୍ତ୍ତନର ସଂକଳ୍ପ ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସେବା, ସୁଶାସନ ଓ ଗରିବ କଲ୍ୟାଣ ଆଦର୍ଶରେ ଅନୁପ୍ରାଣିତ ହୋଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି। ଆସନ୍ତା 20 ତାରିଖରେ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ରାଇରଙ୍ଗପୁରଠାରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

0: ଅଧିକ ବିଶ୍ୱସ୍ତରୀୟ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ। ପୁରୀ ତାଳବଣିଆଠାରେ 195 କୋଟି ଟଙ୍କା ମୂଲ୍ୟର ପୁଲିସ୍ ଭିତ୍ତିଭୂମିର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ। ପୁଲିସ୍ ବାହିନୀକୁ ଅଧିକ ସତର୍କ ଓ ସମ୍ବେଦନଶୀଳ ହେବାକୁ ଦେଲେ ପରାମର୍ଶ। ବିଜେପି ପକ୍ଷରୁ ଦେବାଶିଷ ସାମନ୍ତରାୟ ହେଲେ ରାଜ୍ୟସଭା ପ୍ରାର୍ଥୀ ଏବଂ କେରଳମ୍ ପ୍ରବେଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀବାୟୁ। ଖୁବ୍ ଶୀଘ୍ର ମୌସୁମୀ ଓଡ଼ିଶା ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ଆକଳନ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆକାଶବାଣୀ କଟକ ଆଜିର ପ୍ରସଙ୍ଗ। ଆଜି ଏଥିରେ ବିଷୟ ରହିଛି ଦେଶର ସବୁଜ ପରିବର୍ତ୍ତନ, ବିଶ୍ୱାସ ନିର୍ମାଣ ଓ ଜନକଲ୍ୟାଣର 12 ବର୍ଷ। ଲେଖାଟିକୁ ପଢ଼ି ଶୁଣାଇଛନ୍ତି ସୁଚିସ୍ମିତା ସାହୁ।

0: ପ୍ରସଙ୍ଗ ଦେଶର ସବୁଜ ପରିବର୍ତ୍ତନ ବିଶ୍ୱାସ ନିର୍ମାଣ ଓ ଜନକଲ୍ୟାଣର ବାର ବର୍ଷ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ ସୁଚିନ୍ତିତ ନୀତିଗତ କାର୍ଯ୍ୟକଳାପ ଏବଂ ନିରନ୍ତର କାର୍ଯ୍ୟାନ୍ୱୟନ ମାଧ୍ୟମରେ ଦେଶରେ ପରିବେଶଗତ ପରିବର୍ତ୍ତନ ସମ୍ଭବ ହୋଇପାରିଛି। ଗତ ବାର ବର୍ଷ ଧରି ନମାମି ଗଙ୍ଗେ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବ୍ୟାପୀ ଚାରା ରୋପଣ ଏବଂ ଜଙ୍ଗଲ ସୃଷ୍ଟି ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଆର୍ଦ୍ରଭୂମି ଲୁଣା ଜଙ୍ଗଲ ଏବଂ ଉପକୂଳୀୟ ପରିସଂସ୍ଥାନକୁ ପୁନରୁଦ୍ଧାର କରାଯିବା ସହିତ କେତେକ ସ୍ଥାନରେ ପ୍ରଦୂଷଣ ମାତ୍ରାକୁ ନିୟନ୍ତ୍ରିତ କରାଯାଇପାରିଛି। ଦେଶରେ ବାଘ ସିଂହ ହାତୀ ଗଣ୍ଡା ଏବଂ ଅନ୍ୟାନ୍ୟ ପ୍ରଜାତିର ବନ୍ୟପ୍ରାଣୀ ସଂଖ୍ୟା ବୃଦ୍ଧି ପାଇଛି। କଠିନ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ହାର ବୃଦ୍ଧି ମାଧ୍ୟମରେ ଅର୍ଥନୈତିକ ପଦକ୍ଷେପ ଅଧିକ ଗତିଶୀଳ ହୋଇଛି। ଦେଶର ସବୁଜ ପରିବର୍ତ୍ତନ ମୁଖ୍ୟତଃ ତିନୋଟି ସ୍ତମ୍ଭ ଉପରେ କାର୍ଯ୍ୟକାରୀ ହୋଇଛି। ସେଗୁଡ଼ିକ ହେଲା ବିଶ୍ୱାସ ନିର୍ମାଣ ଏବଂ ଜନକଲ୍ୟାଣ ନୀତି। ବ୍ୟାପକ ପରିବେଶଗତ ପରିବର୍ତ୍ତନ ଏହାଦ୍ୱାରା ସମ୍ଭବ ହୋଇପାରିଛି। ପାରିପାର୍ଶ୍ୱିକ ସୁରକ୍ଷା ଅର୍ଥନୈତିକ ଅଭିବୃଦ୍ଧି ଜନକଲ୍ୟାଣ ଏବଂ ଦୀର୍ଘକାଳୀନ ଜାତୀୟ ନିରନ୍ତରତା ପାଇଁ ଏହି ତିନୋଟି ସ୍ତମ୍ଭ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସରକାର ଗ୍ରହଣ କରିଛନ୍ତି। ବିଶ୍ୱସ୍ତରରେ ଜଳବାୟୁ ପରିବର୍ତ୍ତନ ସମ୍ବଳ ଅଭାବ ଏବଂ ପରିବେଶଗତ ଅବନତି ଅଧିକ ହେଉଥିବା ବେଳେ ଭାରତ ଏକ ସନ୍ତୁଳିତ ଆଭିମୁଖ୍ୟ ଗ୍ରହଣ କରିଛି। ସଂରକ୍ଷଣ ସ୍ଥାୟିତ୍ୱ ଏବଂ ବିକାଶକୁ ସମନ୍ୱୟ ମାଧ୍ୟମରେ ଏହା କାର୍ଯ୍ୟକାରୀ ହେଉଛି। ନିରନ୍ତର ନୀତିଗତ କାର୍ଯ୍ୟ ଏବଂ ସଂସ୍ଥାଗତ ସଂସ୍କାର ମାଧ୍ୟମରେ ପରିବେଶଗତ ଶାସନକୁ ଯଥେଷ୍ଟ ସୁଦୃଢ଼ କରାଯାଇପାରିଛି। ସବୁଜ କୌଶଳ ଏବଂ ପରିବେଶଗତ ସଚେତନତାକୁ ପ୍ରୋତ୍ସାହନ ପ୍ରଦାନ କରାଯିବା ସହିତ ଏଥିରେ ଜନସାଧାରଣଙ୍କ ଅଧିକ ଅଂଶଗ୍ରହଣକୁ ଉତ୍ସାହିତ କରାଯାଉଛି। ପ୍ରଯୁକ୍ତି ବିଦ୍ୟା ଆଧାରିତ ବ୍ୟବସ୍ଥା ଏବଂ ବିଜ୍ଞାନ ଉପଯୋଗ ମାଧ୍ୟମରେ ସ୍ୱଚ୍ଛତା ତଦାରଖ ଏବଂ କାର୍ଯ୍ୟାନ୍ୱୟନ ଏ କ୍ଷେତ୍ରକୁ ଅଧିକ ସଶକ୍ତ କରିପାରିଛି। ସାମୟିକ ଭାବେ କହିବାକୁ ହେଲେ ଏଭଳି ପ୍ରୟାସ ଭାରତର ପରିବେଶଗତ ଦକ୍ଷତାକୁ ଅଧିକ ସୁଦୃଢ଼ କରିପାରିଛି। ବିଶ୍ୱସ୍ତରରେ ଭାରତର ଏହି ପଦକ୍ଷେପ ପ୍ରତି ବିଶ୍ୱସନୀୟତା ବୃଦ୍ଧି ପାଇଛି। ବିଶ୍ୱାସ ନିର୍ମାଣ ଏବଂ ଜନକଲ୍ୟାଣ ନୀତି ଦେଶରେ ସ୍ଥିର ଇକୋସିଷ୍ଟମ କ୍ଷେତ୍ର ପାଇଁ ପ୍ରଭାବଶାଳୀ ଭୂମିକା ଗ୍ରହଣ କରିପାରୁଛି। ଦୀର୍ଘକାଳୀନ ପରିବେଶଗତ ସୁରକ୍ଷା ଏବଂ ଜଳବାୟୁ ପରିବର୍ତ୍ତନ ଆହ୍ୱାନର ମୁକାବିଲା କ୍ଷେତ୍ରରେ ପରିବେଶ ଆଧାରିତ ଦକ୍ଷତା ବୃଦ୍ଧି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜଙ୍ଗଲ ନଦୀ ଆର୍ଦ୍ରଭୂମି ଉପକୂଳ ଅଞ୍ଚଳ ଏବଂ ବନ୍ୟପ୍ରାଣୀଙ୍କ ସହବାସ୍ଥାନ ନିରନ୍ତର ଜୀବିକାକୁ ସମର୍ଥନ ପ୍ରଦାନ କରିବା ସହିତ ପ୍ରାକୃତିକ ସମ୍ପଦକୁ ବଜାୟ ରଖିବାରେ ସହାୟକ ହୋଇଥାଏ। ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶଗତ ଆହ୍ୱାନକୁ ପ୍ରତିହତ କରିବାରେ ଗ୍ରହଣ କରାଯାଉଥିବା ଏହି ପଦକ୍ଷେପଗୁଡ଼ିକ ଅଧିକ ସଶକ୍ତ କରିଥାଏ। ଗତ ବାର ବର୍ଷ ମଧ୍ୟରେ ଦେଶରେ ବାସସ୍ଥାନ ପୁନରୁଦ୍ଧାର ଭିନ୍ନ ଭିନ୍ନ ପ୍ରଜାତିଙ୍କ ସୁରକ୍ଷା ଏବଂ ଭୌଗୋଳିକ ଅଞ୍ଚଳ ସଂରକ୍ଷଣ ମାଧ୍ୟମରେ ପରିବେଶଗତ ଦକ୍ଷତାକୁ ଅଧିକ ବ୍ୟାପକ କରାଯାଇପାରିଛି। ଜଙ୍ଗଲ ଅଞ୍ଚଳ ଭାରତର ସବୁଠାରୁ ମୂଲ୍ୟବାନ ପ୍ରାକୃତିକ ସମ୍ପଦ ମଧ୍ୟରୁ ଅନ୍ୟତମ। ଜୈବ ବିବିଧତାକୁ ଏହା ସମର୍ଥନ ପ୍ରଦାନ କରିବା ସହିତ ଜଳଚକ୍ର ନିୟନ୍ତ୍ରଣ କାର୍ବନ ସଂରକ୍ଷଣ ଏବଂ ଜୀବିକା ସୁନିଶ୍ଚିତ ଦିଗରେ ଏହା ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଅଧୀନରେ ସବୁଜ ଭାରତ ମିଶନ ଜଙ୍ଗଲ ଏବଂ ପରିବେଶଗତ ଇକୋସିଷ୍ଟମକୁ ପୁନରୁଦ୍ଧାର କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ପାଲଟିଛି। 2015-16 ଆର୍ଥିକ ବର୍ଷରେ ଆରମ୍ଭ ହୋଇଥିବା ଏହି ମିଶନର ଲକ୍ଷ୍ୟ ହେଉଛି ପରିବେଶଗତ ସ୍ଥିରତା ଏବଂ ଜଳବାୟୁ ଆଧାରିତ କାର୍ଯ୍ୟକୁ ଅଧିକ ସଶକ୍ତ କରିବା। ଜଙ୍ଗଲ ଗୁଣବତ୍ତାକୁ ବିକଶିତ କରିବା ଏବଂ କାର୍ବନ ନିର୍ଗମନ ହ୍ରାସ କରିବା ଦିଗରେ ଏହି ମିଶନର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। 2023 ଏକ ରିପୋର୍ଟ ଅନୁଯାୟୀ ଭାରତ ଜଙ୍ଗଲ ଏବଂ ବୃକ୍ଷ ଆବରଣ କ୍ଷେତ୍ର 8,27,000 ବର୍ଗ କିଲୋମିଟର ରହିଥିଲା, ଯାହାକି ଦେଶର ଭୌଗୋଳିକ କ୍ଷେତ୍ରର 27.17%। ଜଙ୍ଗଲ ପୁନରୁଦ୍ଧାର ଏବଂ ପରିବେଶଗତ ସଂରକ୍ଷଣକୁ ସୁଦୃଢ଼ କରିବା ପାଇଁ ସରକାର କ୍ଷତିପୂରଣ ବନୀକରଣ ପାଣ୍ଠି ପରିଚାଳନା ଓ ଯୋଜନା ପ୍ରାଧିକରଣ କାମ୍ପା ପ୍ରଚଳନ କରିଛନ୍ତି। କ୍ଷତିପୂରଣ ବନୀକରଣ ପାଣ୍ଠି ଆଇନ 2016 ଅଧୀନରେ ଏହାକୁ ପ୍ରତିଷ୍ଠା କରାଯାଇଥିଲା। ଗତ 2020-21 ଏବଂ 2024-25 ଆର୍ଥିକ ବର୍ଷରେ କାମ୍ପା ପାଣ୍ଠି ଅଧୀନରେ ଦେଶବ୍ୟାପୀ 3,20,000 ହେକ୍ଟରରୁ ଅଧିକ ବନୀକରଣ କରାଯାଇଥିଲା। 2020 କାର୍ଯ୍ୟକାରୀ ହୋଇଥିବା ଜାତୀୟ ବନୀକରଣ ଏବଂ ପରିବେଶ ବିକାଶ ବୋର୍ଡ ଦେଶରେ ନଗର ବନ ଯୋଜନାକୁ କାର୍ଯ୍ୟକାରୀ କରୁଛି। ଏହା ମାଧ୍ୟମରେ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଦେଶବ୍ୟାପୀ 1,000 ନଗର ବନ ବା ବାଟିକା ବିକଶିତ କରିବାର ଲକ୍ଷ୍ୟ ରହିଛି। ଗତ March 31 ସୁଦ୍ଧା ଏହି କ୍ଷେତ୍ର ପାଇଁ 557,62,00,000 ଟଙ୍କା ପ୍ରଦାନ କରାଯାଇଛି। ବ୍ୟାପକ ସଂରକ୍ଷଣ ଦୃଢ଼ ପ୍ରତିଷ୍ଠାନଗତ ଢାଞ୍ଚା ପ୍ରଯୁକ୍ତି ବିଦ୍ୟା ନବସୃଜନ ଏବଂ ବିଶ୍ୱ ନେତୃତ୍ୱ ମାଧ୍ୟମରେ ଭାରତ ଦୀର୍ଘକାଳୀନ ପରିବେଶଗତ ସୁରକ୍ଷା ଓ ନିରନ୍ତର ଅଭିବୃଦ୍ଧି ପାଇଁ ଏକ ଦୃଢ଼ ଭିତ୍ତିଭୂମି ପ୍ରସ୍ତୁତ କରିସାରିଛି।
1: ଆକାଶବାଣୀ କଟକ ଏତେବେଳେ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ କରି ପ୍ରସାର କଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହୀ। ଜୁହାର। ପହିଲା ମୁଖ୍ୟ ଖବର, ସବୁ ପ୍ରାକୃତିକ ବିପର୍ଯ୍ୟୟର କଡ଼ା ମୁକାବିଲା କରିଛି ଓଡ଼ିଶା, କହିଲେ ମୁଖ୍ୟମନ୍ତ୍ରୀ। ପୁରୀନ ବ୍ରିକ୍ସ ରାଷ୍ଟ୍ର ସମୂହର 2 ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକର ଆନୁଷ୍ଠାନିକ ଭାବେ କଲେ ଉଦ୍ଘାଟନ। ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନ ଉପନିର୍ବାଚନ ଲାଗି ବିଜେପି ତରଫ ପ୍ରାର୍ଥୀ ହେଲେ ଦେବାଶିଷ ସାମନ୍ତରାୟ। IGIT ସରାଙ୍କେ ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ସମ୍ବଲପୁରନ ଆଉ କିଛି ସମୟ ଆଉ ତୃମୂଲ ହେବା ସର୍ବଭାରତୀୟ କବାଡ଼ି କପ୍ ପ୍ରତିଯୋଗିତା। ଆଉ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ପହଞ୍ଚିଲା କେରଳ। ଏଥର ପୁରା ଖବର, ସବୁ ପ୍ରାକୃତିକ ବିପର୍ଯ୍ୟୟର ଓଡ଼ିଶା କଡ଼ା ମୁକାବିଲା କରିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସକେ ନେଇକରି ବ୍ରିକ୍ସ ରାଷ୍ଟ୍ର ସମୂହର 2 ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକକେ ଆଜି ମୁଖ୍ୟମନ୍ତ୍ରୀ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିକରି କହିଛନ୍, ପ୍ରାକୃତିକ ବିପର୍ଯ୍ୟୟ ସମୟାତି ଶୂନ ମୃତାହତ ଲକ୍ଷ୍ୟ ହାସଲ କରିକରି ରାଜ୍ୟ ସାରା ପୃଥିବୀ ପ୍ରଶଂସିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ 1949 ମହାବାତ୍ୟା କଥା ସ୍ୱର ପକାଇଥିଲେ। ବୈଠକରୁ ବାହାରିଥିବା ସାର କଥା ଏବାଦିନେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରଟି ବ୍ରିକ୍ସ ରାଷ୍ଟ୍ର ଲାଗି ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବା, ନୂଆ ଜ୍ଞାନକୌଶଳ ଓ ବୈଜ୍ଞାନିକ ପଦ୍ଧତିର ଉପଯୁକ୍ତି ଶୂନ ମୃତାହତ ଲକ୍ଷ୍ୟ ହାସଲ ଦିଗେ ସରକାରଙ୍କ ନିରନ୍ତର ଚେଷ୍ଟା ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
2: ଆମ ସମସ୍ତଙ୍କର ପାଇଁ ଇଏ ଅତ୍ୟନ୍ତ ଆନନ୍ଦର କଥା ଯେ ବ୍ରିକ୍ସ ଡିଜାଷ୍ଟର ରିକ୍ସ ରିଡକ୍ସନ ଗ୍ରୁପ ବୈଠକ ଆମ ଓଡ଼ିଶାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏଇ ପବିତ୍ର ଧାମ ପୁରୀରେ ଆଜି ଏହା ଆରମ୍ଭ ହେଇଛି। ବିପର୍ଯ୍ୟୟ ପରିଚାଳନାରେ ଆମର ଦକ୍ଷତା ଏବଂ ବହୁ ଅଭିଜ୍ଞତା ରହିଆସିଅଛି। 1999 ମହାବାତ୍ୟା ପରଠାରୁ ଆଜି ପର୍ଯ୍ୟନ୍ତ ଯେତେ ବି ବିପର୍ଯ୍ୟୟ ଆମ ସାମ୍ନାକୁ ଆସିଛି, ଆମେ ତାକୁ ସଠିକ୍ ଭାବରେ ପରିଚାଳନା କରିବା ଏବଂ ଜିରୋ କାଜୁଆଲିଟି କରିବା ଆଜି ନିଶ୍ଚିତ ଭାବରେ ଆମକୁ ବହୁତ ଅଭିଜ୍ଞତା ଦେଇଛି ଏବଂ ଏହା ମଧ୍ୟ ଆନ୍ତର୍ଜାତିକ ସ୍ତରରେ ମଧ୍ୟ ଆମର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇପାରିଛି।
1: ଜଳବାୟୁ ପରିବର୍ତ୍ତନ ଆଉ ପ୍ରାକୃତିକ ବିପର୍ଯ୍ୟୟ ହେଉଥିବା ଭିନ୍ ଭିନ୍ ପ୍ରତିବନ୍ଧକର ମୁକାବିଲା ଲାଗି ବିଶ୍ୱସ୍ତରୀୟ ଆନ୍ତଃରାଜ୍ୟ ସହଯୋଗକେ ମଜବୁତ କରିବା ଲାଗି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍। ବିପର୍ଯ୍ୟୟ ବିପଦ କମ୍ କରବାରଟା ଗୋଟିଏ ସ୍ଥାୟୀ ଉନ୍ନତି, ଆର୍ଥିକ ସ୍ଥିରତା ଓ ମାନବ ସୁରକ୍ଷାର ଆଧାର ହୋଇଛି। ଜଳବାୟୁ ପରିବର୍ତ୍ତନ, ସହରୀକରଣ ଆଉ ପରିବେଶ ଅବକ୍ଷୟ ଲାଗି ପୃଥିବୀ ଦେଖା ଦେଉଥିବା ଆପତ୍କାଳୀନ ପରିସ୍ଥିତିର ମୁକାବିଲା ଲାଗି ଉତ୍ତମ ପ୍ରସ୍ତୁତି ଆଉ ସମନ୍ୱିତ କାମର ଆବଶ୍ୟକତା ରହିଛି। ପୁରୀନ ଆୟୋଜିତ ସମ୍ମିଳନୀ ବିଶ୍ୱ ବିପର୍ଯ୍ୟୟ ପରିଚାଳନା ନୀତି ଆଉ ଢାଞ୍ଚାକେ ନୂଆ ଦିଗ ଦେଖାବା ବୋଲି ମୁଖ୍ୟମନ୍ତ୍ରୀ ଆଶ କରିଛନ୍। ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନ ଉପନିର୍ବାଚନ ଲାଗି ଭାରତୀୟ ଜନତା ପାର୍ଟି ବିଜେପି ତରଫରୁ ଦେବାଶିଷ ସାମନ୍ତରାୟଙ୍କୁ ପ୍ରାର୍ଥୀ କରାଯାଇଛି। ଏ ବାବଦେ ଆଜି ବିଜେପି କେନ୍ଦ୍ରୀୟ କାର୍ଯ୍ୟାଳୟ ତରଫରୁ ବିଜ୍ଞପ୍ତି ବାହାରିଛି। ଓଡ଼ିଶା ସହିତ ଅରୁଣାଚଳ ପ୍ରଦେଶ, ଗୁଜରାଟ, ମଧ୍ୟପ୍ରଦେଶ, ମଣିପୁର ଆର୍ ରାଜସ୍ଥାନର 10 ରାଜ୍ୟସଭା ଆସନ ଲାଗି ବିଜେପି ତରଫରୁ ପ୍ରାର୍ଥୀମାନଙ୍କ ନାଁ ଘୋଷଣା କରାଯାଇଛି। ଆଇବା 8 ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଧାର୍ଯ୍ୟ କରାଯାଇଛି। 9 ପ୍ରାର୍ଥୀପତ୍ର ଯାଞ୍ଚ କରାଯିବା। 11 ଉପରବେଳା 3 ତକ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଲାଗି ସମୟ ଧାର୍ଯ୍ୟ କରାଯାଇଛି। 18 ସକାଳ 9-4 ତକ ଭୋଟ୍ ହୋଇକରି ଫଳାଫଲ ଘୋଷଣା କରାଯିବା। ଓଡ଼ିଶା ରାଜ୍ୟସଭା ଉପନିର୍ବାଚନ ଲାଗି ରିଟର୍ଣ୍ଣିଂ ଅଫିସର ଭାବେ ବିଧାନସଭା ସଚିବ ସତ୍ୟବ୍ରତ ରାଉତ ଆଉ ଯୁଗ୍ମ ସଚିବ ବିଦ୍ୟାଧର ମାଝୀଙ୍କୁ ସହାୟକ ରିଟର୍ଣ୍ଣିଂ ଅଫିସର ଭାବେ ଭାରତର ନିର୍ବାଚନ ଆୟୋଗ ନିଯୁକ୍ତି ଦେଇଛନ୍। ଇନ ଜନେଇ ଦିଆଯାଇପାରେ ଯେ ସାଂସଦ ଦେବାଶିଷ ସାମନ୍ତରାୟଙ୍କର ଇସ୍ତଫା ଉତ୍ତରୁ ଓଡ଼ିଶାର ଗୋଟିଏ ଆସନ ଖାଲି ପଡ଼ିଛି। ରାଜ୍ୟ ବିଜେପି ସରକାର ଗଠନର ନିଷ୍ପତ୍ତିକେ ଆଜି 2 ପୁରା ହୋଇଛି। ଜୁନ୍ ମାସ 12 ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶପଥ ନେଇଥିଲେ। ଏ ଅବସରରେ ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମ ଜରିଆରେ କହିଛନ୍, 2 ଆଗରୁ ଆଜିର ଦିନେ ଭାରତୀୟ ଜନତା ପାର୍ଟିକେ ଗୋଟିଏ ଐତିହାସିକ ଆଉ ସ୍ପଷ୍ଟ ଜନ୍ମ ଦେଇକରି ଓଡ଼ିଶାବାସୀ ପରିବର୍ତ୍ତନର ସଂକଳ୍ପ ନେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଥି ସେବା, ସୁଶାସନ ଆଉ ଗରିବ କଲ୍ୟାଣ ଆଦର୍ଶଥି ଅନୁପ୍ରାଣିତ ହୋଇକରି କେନ୍ଦ୍ର ଆଉ ରାଜ୍ୟ ସରକାର ଦୁହେଁ କାମ କରୁଛନ୍। ଇନ୍ଦିରା ଗାନ୍ଧୀ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି IGIT ସରାଙ୍କେ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ଲାଗି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିକରି ଅନୁରୋଧ କରିଛନ୍। ରାଜ୍ୟ ସରକାରଙ୍କର ବଜେଟ୍ 2026-27 ବୁର୍ଲାର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଭିସୁଟ ଆଉ ଭୁବନେଶ୍ୱରର ଓଡ଼ିଶା ବୈଷୟିକ ଆଉ ଗବେଷଣା ବିଶ୍ୱବିଦ୍ୟାଳୟକେ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ବନାବାର ଲାଗି ନିଷ୍ପତ୍ତି ନିଆଯାଇଛି ବୋଲି ଶ୍ରୀ ପ୍ରଧାନ ଚିଠିଥି ଉଲ୍ଲେଖ କରିଛନ୍। IGIT ସରାଙ୍କେଭିଲ ସମାନ ଭାବେ ଉନ୍ନତ କରାଗଲେ ଇଟା ରାଜ୍ୟର ଶିଳ୍ପ ଅଭିବୃଦ୍ଧି ଗବେଷଣା ଆଉ ଉଦ୍ଭାବନତି ବହୁତ ବଡ଼ ଯୋଗଦାନ ଦେବା ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍। 1982 IGIT ସରାଙ୍କ UGC ତରଫ ସ୍ୱୟଂଶାସିତ ଆଉ AICTE ଆଉ NBA ତରଫ ସ୍ୱୀକୃତି ପାଇଛେ। ଆପଣ ମାନେ ଖବର ଶୁଣିଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ନୁ। ଭୁବନେଶ୍ୱର ପୁଲିସ ଭବନଠାରେ ଉପକୂଳ ସୁରକ୍ଷାକେ ବରକସ କରିବା ଲକ୍ଷ୍ୟ ନେଇକରି ଓଡ଼ିଶା ପୁଲିସ ତରଫୁ ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ 2026 ଆୟୋଜିତ ହୋଇଛି। ସମ୍ମିଳନୀଟି ଉପକୂଳ ସୁରକ୍ଷା ବ୍ୟବସ୍ଥା ସମସ୍ୟା ସମାଧାନ ଆଉ ଆଗାମୀ ପଦକ୍ଷେପ ଶୀର୍ଷକ ଉପରେ ଆଲୋଚନା କରାଯାଇଛି। କାର୍ଯ୍ୟକ୍ରମଟି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଯୋଗ ଦେଇକରି କହିଛନ୍ତି ଉପକୂଳ ସୁରକ୍ଷା ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥାର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅଂଶାଏ। ରାଜ୍ୟର ଅର୍ଥନୈତିକ ବିକାଶ ସାମୁଦ୍ରିକ ବାଣିଜ୍ୟ ଆଉ ଜନସୁରକ୍ଷା ସହିତ ଏଇଟା ଜଡ଼ିତ। ଭୁବନେଶ୍ୱର ନଥିବା କମାଣ୍ଡ କଣ୍ଟ୍ରୋଲ ଆଉ ଟ୍ରେନିଂ ସେଣ୍ଟର ଉପକୂଳ ସୁରକ୍ଷା କାମକାଜର ତାଲମେଲ ଆଉ ନିରୀକ୍ଷଣଟି ବଡ଼ ଭୂମିକା ନେଇ ଆସିଛି। ଆଇବା ଦିନେ ଓଡ଼ିଶାର ତଟ ସୁରକ୍ଷାକେ ନେଇକରି ଆହୁରି କଡ଼ାକଡ଼ି ନିୟମ ଲାଗୁ କରାଯିବା। ଅନୁପ୍ରବେଶକାରୀମାନଙ୍କୁ ରୋକବା ଲାଗି ତଟ ସୁରକ୍ଷା ବାହିନୀ ସଜାଗ ଅଛନ୍। ରାଜ୍ୟ ସରକାର ତଟ ସୁରକ୍ଷା ଲାଗି 150 କୋଟି ଟଙ୍କା ଦେଇଥିବା ଶ୍ରୀ ଖୁରାନିଆ କହିଛନ୍।
3: କହିପାରିବୁ ଓଡ଼ିଶା ପୋଲିସର କୋଷ୍ଟାଲ ସିକ୍ୟୁରିଟି ୱିଙ୍ଗ ଆମର ଦେଶରେ ନମ୍ବର ୱାନ। ଆଜି ପ୍ରଥମ ଥର ପାଇଁ ଗୋଟେ ଷ୍ଟେଟ ଲେଭେଲ କୋଷ୍ଟାଲ ସିକ୍ୟୁରିଟି ଉପରେ ସେମିନାର ଆୟୋଜିତ କରାଯାଇଛି। ବିଗତ 2 ବର୍ଷ ଭିତରେ ରାଜ୍ୟ ସରକାର ଓଡ଼ିଶାର ତଟୀୟ ସୁରକ୍ଷା ସୁଦୃଢ଼ କରିବା ପାଇଁ ପ୍ରାୟ 150 କୋଟି ଟଙ୍କା କୋଷ୍ଟାଲ ସିକ୍ୟୁରିଟି ୱିଙ୍ଗକୁ ଦେଇଛନ୍ତି। ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ଯେଉଁଠି ସେଣ୍ଟ୍ରାଲାଇଜ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର ଭୁବନେଶ୍ୱରରେ ସ୍ଥାପିତ କରାଯାଇଛି।
1: ସମ୍ମିଳନୀଟି କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କର ଭିନ୍ ଭିନ୍ ସୁରକ୍ଷା ଓ ପ୍ରଶାସନିକ ସଂସ୍ଥାର ବରିଷ୍ଠ ଅଧିକାରୀ ଆଉ ବିଶେଷଜ୍ଞମାନେ ଯୋଗ ଦେଇଥିଲେ। ଏବେ 24 ତାରିଖ ତଟ ସୁରକ୍ଷାକେ ନେଇକରି ଜାତୀୟ ସ୍ତରର ଗୋଟିଏ ସମ୍ମିଳନୀ ଆୟୋଜନ କରାଯିବା। ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସର ଆଗାମୀକାଲି ସକାଳ 10:30 ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ହେବା। ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର ଅଧ୍ୟକ୍ଷତା ଦେଇ ହେବାରକେ ଥିବା ବୈଠକଟି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଜିଲ୍ଲାପାଳ ଆରକ୍ଷୀ ଅଧୀକ୍ଷକଙ୍କ ସହିତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଆଉ ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ରହିବେ। ସରସ୍ୱତୀ ସମ୍ମାନିତ ହୋଇଥିବା

ବିଶିଷ୍ଟ କବି କଥାକାର ଆଉ ଚିତ୍ରକର ଜଗନ୍ନାଥ ପ୍ରସାଦ ଦାସଙ୍କର ଆଜ 91 ବର୍ଷର ବୟସ ପରଲୋକ ହୋଇଯାଇଛି। ଜଣେ ପ୍ରସିଦ୍ଧ ଆଧୁନିକ ଓଡ଼ିଆ ଲେଖକ ଭାବେ ସେ ଦେଶ ବିଦେଶର ସୁନାମ ଅର୍ଜନ କରିଥିଲେ। ଭାରତୀୟ ପ୍ରଶାସନିକ ସେବାନୁ ସ୍ୱେଚ୍ଛାକୃତ ଅବସର ନେଇକରି ଶ୍ରୀ ଦାସ ସାହିତ୍ୟ ସାଧନା ଜାରି ରଖିଥିଲେ। ତାଙ୍କର କାଳଜୟୀ ରଚନା ଭିତରେ ପରିକ୍ରମା, ପ୍ରଥମ ପୁରୁଷ, ଦେଶ, କାଳ, ପାତ୍ର, ସୂର୍ଯ୍ୟାସ୍ତ ପରର ପୁସ୍ତକ ବେଶ ଲୋକପ୍ରିୟ ଆୟ। ସମ୍ବଲପୁର ଜିଲ୍ଲାନୁ ଖେଲର ବିକାଶ ଆଉ କବାଡ଼ି ଖେଲକେ ଲୋକପ୍ରିୟ କରିବା ଲାଗି ଆଜଠାନୁ ସମ୍ବଲପୁର କବାଡ଼ି କପ୍ ମୂଲ ହେଉଛି। ଆଉ କିଛି ସମୟ ଉତ୍ତରୁ ମୂଲ ହେବାରକେ ଥିବା ଏହି ସର୍ବଭାରତୀୟ ପ୍ରତିଯୋଗିତାଟି ଦେଶର ବଛା ବଛା 10 ଦଲ ଭାଗ ନେଇଛନ୍। ଏବେ 6 ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏଥି ସାମିଲ ହେବା ଲାଗି ସମ୍ବଲପୁର ଆସବାର କାର୍ଯ୍ୟକ୍ରମ ରହିଛି ବୋଲି ଆୟୋଜକ କମିଟି ତରଫ କୁହାଯାଇଛି। ଫି ଦିନ ଉପରବେଳା 5 ଡେରି ରାତି ତକ୍ ମ୍ୟାଚ୍ ଚାଲବା। ସ୍ଥାନୀୟ ଖେଳାଳିମାନେ ଜାତୀୟ ଦଲ ଆଉ ପ୍ରୋ କବାଡ଼ିଥି ଠାନ୍ ପାଇବା ଲାଗି ଏଇଟା ଗୋଟେ ଭଲ ସୁଯୋଗ ଆଏ ବୋଲି ଆୟୋଜକଙ୍କ ତରଫ କୁହାଯାଇଛି। ନୂଆପଡ଼ା ଜିଲ୍ଲାନୁ ଜିଲ୍ଲା ପ୍ରଶାସନର ଦେଖରେଖତି ସ୍ୱଚ୍ଛ ଆଉ ଶୃଙ୍ଖଳିତ ଭାବେ ଚଳିତ ବର୍ଷ ଡାଲୁଆ ଧାନ ଘିନା ଜାରି ରହିଛି। ଗଲାକାଲି ତକ୍ ଜିଲ୍ଲାର 22 ଧାନ ଘିନା କେନ୍ଦ୍ର କାର୍ଯ୍ୟକ୍ରମ ରହିଛି। ଆଉ 238 ଜଣ ଚାଷୀଙ୍କନୁ 12,398 କ୍ୱିଣ୍ଟାଲ୍ରୁ ଏତକା ଧାନ ଘିନା ଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି କେରଳମ୍ ପହଞ୍ଚିଛି। ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁସାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗକେ ବଢ଼ବାର ଲାଗି ପାଗ ଅନୁକୂଳ ରହିଛି। ଆଘର ବଚନ ଏ ବଛର ମୌସୁମୀ ବାୟୁ 3 ଡେରିତି କେରଳମ୍ ପହଞ୍ଚିଛି। ସେଆଡ଼େ ରାଜ୍ୟ କାଲ ବୈଶାଖୀର ବୋଲେ ବର୍ଷାର ପ୍ରଭାବତି ତାପମାତ୍ରା କମିଛି। ହେଲେ ବି ରାଜ୍ୟ ଭିନ୍ ଭିନ୍ ଜାଗାନୁ ଗରମ ଆଉ ଗୁଲୁଗୁଲି ପାଗ ଲାଗି ରହିଛି। ଏବେ 24 ଭିତରେ ବିଜୁଳି ଆର୍ ଘଡ଼ଘଡ଼ି ସହିତ ବର୍ଷା ହେବ ବୋଲି ପାଖାପାଖି ସବୁ ଜିଲ୍ଲାକେ ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଶେଷ ମୁଖ୍ୟ ଖବର ଫେରଖାଏ। ସବୁ ପ୍ରାକୃତିକ ବିପର୍ଯ୍ୟୟର କଡ଼ା ମୁକାବିଲା କରିଛି ଓଡ଼ିଶା କହିଲେ ମୁଖ୍ୟମନ୍ତ୍ରୀ। ପୁରୀନ ବ୍ରିକ୍ସ ରାଷ୍ଟ୍ର ସମୂହର 2 ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକର ଆନୁଷ୍ଠାନିକ ଭାବେ କଲେ ଉଦ୍ଘାଟନ। ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନ ଉପନିର୍ବାଚନ ଲାଗି ବିଜେପି ତରଫରୁ ପ୍ରାର୍ଥୀ ହେଲେ ଦେବାଶିଷ ସାମନ୍ତରାୟ। IGIT ସରାଙ୍କେ ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ସମ୍ବଲପୁରନ ଆଉ କିଛି ସମୟ ଆଉଥରୁ ମୂଲ ହେବା ସର୍ବଭାରତୀୟ କବାଡ଼ି କପ୍ ପ୍ରତିଯୋଗିତା। ଆଉ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ପହଞ୍ଚିଲା କେରଳ। ଆଜିର ଆଞ୍ଚଳିକ ଖବରିନ ଶେଷ ହେଲା। ଜୁହାର।

0: ସକାଳ ବା ସଞ୍ଜ, ଦିନ ଅବା ରାତି, ଆକାଶବାଣୀ ସବୁ ସମୟର ସାଥୀ।
1: ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିଲି। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡ଼ିଅମ୍ ଏମ୍ 317.5 meter ତଥା 945 kHz ଯୋଗେ, FM ମହାନଦୀ ସମ୍ବଲପୁର 101 MHz ଯୋଗେ ଏବଂ ନ୍ୟୁଜ୍ ଅନ୍ AIR ମୋବାଇଲ୍ ଆପ୍ ମାଧ୍ୟମରେ। ଆମର ପରବର୍ତ୍ତୀ

0: କାର୍ଯ୍ୟକ୍ରମ ଶୁଣିପାରିବେ କିଛି ସମୟ ମଧ୍ୟରେ। ରେଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସୁଭାଷ ଚନ୍ଦ୍ର ଶତପଥୀ। ମୁଖ୍ୟ ସମ୍ବାଦ, ସୁସ୍ଥ ଓ ନିରାମୟ ଜୀବନଶୈଳୀ ପାଇଁ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ। ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତାର ଉଦ୍ଘାଟନୀ ସମାରୋହକୁ ଆଭାସୀ ମାଧ୍ୟମରେ କଲେ ସମ୍ବୋଧନ। ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଏବଂ ଭେନେଜୁଏଲା କାର୍ଯ୍ୟକାରୀ ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା, ନ୍ୟାୟାଳୟଗୁଡ଼ିକରେ କୃତ୍ରିମ ବୁଦ୍ଧିମତା ବ୍ୟବହାର ଆଧାରରେ ଚିଠା ନିୟମାବଳୀ ପ୍ରକାଶ କଲେ ସୁପ୍ରିମକୋର୍ଟ, ଏବଂ କେରଳମ୍ ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ଆସନ୍ତା 9 ତାରିଖ ପର୍ଯ୍ୟନ୍ତ କେରଳମ୍ ଏବଂ ମାହେରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସୁସ୍ଥ ଏବଂ ନିରାମୟ ଜୀବନଶୈଳୀ ପାଇଁ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବିଶ୍ୱର ବିଭିନ୍ନ ରାଷ୍ଟ୍ର ଏବେ ଯୋଗକୁ ଆପଣାଇବା ସହ ଏହାକୁ ଦୈନନ୍ଦିନ ଜୀବନର ଏକ ଅଂଶ ଭାବେ ଗ୍ରହଣ କରୁଛନ୍ତି। ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତାର ଉଦ୍ଘାଟନୀ ସମାରୋହରେ ଆଜି ଆଭାସୀ ମାଧ୍ୟମରେ ସମ୍ବୋଧନ କରି ଶ୍ରୀ ମୋଦି ଏହା କହିଛନ୍ତି।
2: 21 ଜୁନ୍ ୱାର୍ଲ୍ଡ ୟୋଗା ଡେ ବି ମନାୟା ଯାଏଗା। ଉସ୍ ଦିନ ଦୁନିଆ କେ ଅଲଗ ଅଲଗ ଦେଶ ଯୋଗ ସେ ଜୁଡେ ଆୟୋଜନ ହୋଙ୍ଗେ। और इसका प्रमुख कार्यक्रम भारत के एक और ऐतिहासिक शहर कोलकाता में होगा। वर्ल्ड योगा डे से पहले वर्ल्ड योगासना चैंपियनशिप अपने आप में हेल्थ और वेलनेस की डबल डोज लेकर आ गई है।
1: ଗୁଜରାଟ ଅହମ୍ମଦାବାଦର ଟ୍ରାନ୍ସଷ୍ଟାଡିଆଠାରେ ଆଜିଠାରୁ ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହୋଇଛି। ଉଦ୍ଘାଟନୀ ସମାରୋହରେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଏବଂ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ପ୍ରମୁଖ ଯୋଗ ଦେଇଛନ୍ତି। ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଯୋଗାସନ ସହ ସଂଶ୍ଲିଷ୍ଟ କ୍ରୀଡ଼ାବିତ୍ ଏଥିରେ ଅଂଶଗ୍ରହଣ କରୁଛନ୍ତି। 5 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଆମେରିକା ସମେତ 60ଟି ଦେଶର 400ରୁ ଅଧିକ କ୍ରୀଡ଼ାବିତ୍ ଅଂଶଗ୍ରହଣ କରୁଛନ୍ତି। ବିଶ୍ୱସ୍ତରରେ ଯୋଗ ଏବଂ ସୁସ୍ଥ ଜୀବନଶୈଳୀ ସମ୍ପର୍କରେ ସଚେତନତା ବୃଦ୍ଧି କରିବା, ଯୋଗାସନର କଳାତ୍ମକ ଏବଂ ଲୟଯୁକ୍ତ ଆଦି 7ଟି ବର୍ଗରେ ପ୍ରତିଯୋଗିତାମାନ ଏଥିରେ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀଠାରେ ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗୁଏଜ୍ଙ୍କ ସହ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏବଂ ଶକ୍ତି, ବାଣିଜ୍ୟ, ନିବେଶ, ସ୍ୱାସ୍ଥ୍ୟସେବା ଏବଂ ଅଟୋମୋବାଇଲ୍ ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗିତାକୁ ଅଧିକ ସଶକ୍ତ କରିବା ନେଇ ମତ ବିନିମୟ ହୋଇଛି। ଶକ୍ତି, ବିରଳ ଖଣିଜ ପଦାର୍ଥ, ପ୍ରଯୁକ୍ତି ବିଦ୍ୟା, କୃଷି, ସ୍ୱାସ୍ଥ୍ୟ ଓ ଜନସମ୍ପର୍କ କ୍ଷେତ୍ରରେ ସହଯୋଗକୁ ବ୍ୟାପକ କରିବା ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଶ୍ରୀ ମୋଦି ସୂଚନା ଦେଇଛନ୍ତି। ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧନ କରି ପୂର୍ବ ଭାଗ ସଚିବ ରୁଦ୍ରେନ୍ଦ୍ର ଟଣ୍ଡନ କହିଛନ୍ତି ଭେନେଜୁଏଲାରେ ବିଶ୍ୱର ସର୍ବବୃହତ୍ ତୈଳ କ୍ଷେତ୍ର ରହିଛି। ଆଜିର ଆଲୋଚନାରେ ଉଭୟ ପକ୍ଷ ଶକ୍ତି ସହଭାଗିତା ଉପରେ ପ୍ରାଥମିକତା ପ୍ରଦାନ କରିଛନ୍ତି। ଭେନେଜୁଏଲା ଭାରତକୁ ଭବିଷ୍ୟତର ଏକ ନିରନ୍ତର ଚାହିଦା ସମ୍ପନ୍ନ ରାଷ୍ଟ୍ର ଭାବେ ବିବେଚନା କରୁଛି ବୋଲି ଶ୍ରୀ ଟଣ୍ଡନ କହିଛନ୍ତି। ସେ କହିଛନ୍ତି ଆଲୋଚନା କାଳରେ ଉଭୟ ନେତା ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଆନ୍ତର୍ଜାତିକ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ମଧ୍ୟ ମତ ବିନିମୟ କରିଛନ୍ତି। ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏବଂ ଦକ୍ଷିଣ ବିଶ୍ୱର ସ୍ୱାର୍ଥକୁ ସହଯୋଗ ପ୍ରଦାନ କରିବା ପାଇଁ ଉଭୟ ଦେଶ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଥିବା ଶ୍ରୀ ଟଣ୍ଡନ କହିଛନ୍ତି। 29ତମ ଜାତୀୟ ଇ ଗଭର୍ଣ୍ଣାନ୍ସ 2026 ପୁରସ୍କାର ଆଜି ଘୋଷଣା କରାଯାଇଛି। କାର୍ମିକ, ସାଧାରଣ ଅଭିଯୋଗ ଓ ପେନ୍ସନ୍ ମନ୍ତ୍ରଣାଳୟ କହିଛି 7ଟି ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯିବ। ଇ ପ୍ରଶାସନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷ ତଥା ପ୍ରତିଷ୍ଠାନଗୁଡ଼ିକୁ 17ଟି ପୁରସ୍କାର ପ୍ରଦାନ କରାଯିବ। ସେଥିମଧ୍ୟରେ 10ଟି ସ୍ୱର୍ଣ୍ଣ, 6ଟି ରୌପ୍ୟ ଏବଂ 1ଟି ଜୁରି ପୁରସ୍କାର ଅନ୍ତର୍ଭୁକ୍ତ। ଦେଶବ୍ୟାପୀ ଇ ପ୍ରଶାସନ ପଦକ୍ଷେପର ସଫଳ କାର୍ଯ୍ୟାନ୍ୱୟନରେ ସ୍ୱୀକୃତି ଏବଂ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ ବୋଲି ମନ୍ତ୍ରଣାଳୟ କହିଛି। ରାଜସ୍ଥାନର ଜୟପୁରଠାରେ ଆୟୋଜିତ ହେବାକୁ ଥିବା ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନ୍ୟାୟାଳୟଗୁଡ଼ିକରେ କୃତ୍ରିମ ବୁଦ୍ଧିମତା ଏଆଇର ବ୍ୟବହାର ସମ୍ପର୍କରେ ସୁପ୍ରିମକୋର୍ଟ ଚିଠା ନିୟମାବଳୀ ପ୍ରକାଶ କରିଛନ୍ତି। କୌଣସି ନ୍ୟାୟିକ ଫଳାଫଳ କେବଳ ଏଆଇ ଦ୍ୱାରା ବିଶ୍ଳେଷିତ ନିଷ୍ପତ୍ତି ଉପରେ ଆଧାରିତ ହୋଇପାରିବ ନାହିଁ ବୋଲି ଏଥିରେ କୁହାଯାଇଛି। ଚଳିତ ମାସ 20 ପର୍ଯ୍ୟନ୍ତ ଜନସାଧାରଣ ଏ ସମ୍ପର୍କରେ ନିଜର ମତାମତ ପ୍ରଦାନ କରିପାରିବେ। ପ୍ରସ୍ତାବିତ ଚିଠା ନିୟମାବଳୀରେ କୃତ୍ରିମ ବୁଦ୍ଧିମତାକୁ ରାୟ ପ୍ରଦାନ କରିବା, ସାକ୍ଷୀଙ୍କ ବିଶ୍ୱସନୀୟତା ମୂଲ୍ୟାଙ୍କନ କରିବା କିମ୍ବା ଆଇନଗତ ଫଳାଫଳ ନିର୍ଣ୍ଣୟ କରିବାକୁ ବାରଣ କରାଯାଇଥିବା ବେଳେ ଶୁଣାଣି ସମୟସୂଚୀ, ଆଇନଗତ ଗବେଷଣା, ଡକ୍ୟୁମେଣ୍ଟ ସାରାଂଶ ଏବଂ ଅନୁବାଦକୁ ଏଥିରେ ଅନୁମତି ପ୍ରଦାନ କରାଯାଇଛି। ଏଥିରେ ଡାଟା ସୁରକ୍ଷା ଆଇନର ଅନୁପାଳନ ଏବଂ ବ୍ୟକ୍ତିଗତ ତଥ୍ୟର ବ୍ୟବହାରକୁ ନିଷିଦ୍ଧ କରାଯାଇଛି। କୃତ୍ରିମ ବୁଦ୍ଧିମତାର ଗ୍ରହଣୀୟତାକୁ ତଦାରଖ କରିବା ଲକ୍ଷ୍ୟ ନେଇ ଏକ ତ୍ରିସ୍ତରୀୟ ନିୟାମକ ବ୍ୟବସ୍ଥା ପ୍ରବର୍ତ୍ତନ ଉପରେ ଚିଠା ନିୟମାବଳୀରେ ପ୍ରସ୍ତାବ ଦିଆଯାଇଛି। ଏଥିସହ କୃତ୍ରିମ ବୁଦ୍ଧିମତା ବ୍ୟବସ୍ଥାଗୁଡ଼ିକର ବାର୍ଷିକ ଅଡିଟ୍କୁ ମଧ୍ୟ ବାଧ୍ୟତାମୂଳକ କରାଯିବା ସଂକ୍ରାନ୍ତ ପ୍ରସ୍ତାବ ଚିଠା ନିୟମାବଳୀରେ ରହିଛି। ନୂଆଦିଲ୍ଲୀରେ ମାରୁତି ସୁଜୁକି ଉଦ୍ୟୋଗ ଦ୍ୱାରା ନିର୍ମିତ ଭାରତର ପ୍ରଥମ ଫ୍ଲେକ୍ସ ଇନ୍ଧନଯୁକ୍ତ ଯାତ୍ରୀବାହୀ ଯାନର ଆଜି ଶୁଭାରମ୍ଭ ହୋଇଛି। ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ ଏବଂ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏହାର ଶୁଭାରମ୍ଭ କରିଛନ୍ତି। ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି, ଦେଶର ଶକ୍ତି ପରିବର୍ତ୍ତନ କ୍ଷେତ୍ରରେ ଏଭଳି ଉତ୍ପାଦ ଏକ ନୂତନ ଅଧ୍ୟାୟର ଅୟମାରମ୍ଭ କରିଛି। ଫ୍ଲେକ୍ସ ଇନ୍ଧନର ଅଧିକ ପରିମାଣରେ ବ୍ୟବହାର ଇଥାନଲ ଆଧାରିତ ଯାନବାହନର ଗ୍ରହଣୀୟତାକୁ ଅଧିକ ବ୍ୟାପକ କରିପାରିବ ବୋଲି ଶ୍ରୀ ପୁରୀ କହିଛନ୍ତି। ଭାରତର ଇଥାନଲ ମିଶ୍ରଣ ପଦକ୍ଷେପ ବିଶ୍ୱର ସବୁଠାରୁ ସଫଳ ଶକ୍ତି ପରିବର୍ତ୍ତନ କ୍ଷେତ୍ର ମଧ୍ୟରେ ଅନ୍ୟତମ ଭାବେ ପରିଗଣିତ ହୋଇଛି। ଏପରି ପ୍ରଯୁକ୍ତିବିଦ୍ୟା ଗ୍ରହଣ ଦ୍ୱାରା ସ୍ୱଚ୍ଛ ଗତିଶୀଳତା, ଶକ୍ତି ସୁରକ୍ଷା ଏବଂ ଆତ୍ମନିର୍ଭରଶୀଳତା ଆଧାରିତ ଏକ ବ୍ୟାପକ ଇକୋସିଷ୍ଟମ ସୃଷ୍ଟି ହୋଇପାରିବ ବୋଲି ଶ୍ରୀ ପୁରୀ କହିଛନ୍ତି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ମଧ୍ୟରେ ଦୃଢ଼ ଆର୍ଥିକ ପରିଚାଳନା ଭାରତକୁ ଆର୍ଥିକ ସ୍ଥିରତା ବଜାୟ ରଖିବାରେ ସହାୟକ ହୋଇପାରିଛି। କୃଷିଜୀବୀ, ଏମ୍ଏସ୍ଏମ୍ଇ, ବ୍ୟବସାୟ କ୍ଷେତ୍ର ଏବଂ ସମାଜର ଦୁର୍ବଳ ବର୍ଗଙ୍କୁ ଦେଶର ଅର୍ଥନୈତିକ ପ୍ରଗତି ସହାୟକ ହୋଇପାରୁଛି। ମୁମ୍ବାଇରେ ଅନୁଷ୍ଠିତ ସିଟି ଇଣ୍ଡିଆ ସମ୍ମିଳନୀ 2026କୁ ଆଭାସୀ ମାଧ୍ୟମରେ ସମ୍ବୋଧନ କରି ଶ୍ରୀ ଗୋଏଲ କହିଛନ୍ତି, ଉପସାଗରୀୟ କ୍ଷେତ୍ରଗୁଡ଼ିକରୁ ଶକ୍ତି ଯୋଗାଣ ପ୍ରଭାବିତ ହେଉଥିଲେ ମଧ୍ୟ ଭାରତ ଆନ୍ତର୍ଜାତିକ ଶକ୍ତି ସଙ୍କଟକୁ ସଫଳତାର ସହ ମୁକାବିଲା କରିପାରିଛି। ବିଶ୍ୱସ୍ତରରେ ଭାରତ ବର୍ତ୍ତମାନ ଏକ ବିଶ୍ୱସନୀୟ ନିବେଶ ସ୍ଥଳ ଭାବେ ପରିଗଣିତ ହୋଇପାରିଛି। ଗତ 4 ମଧ୍ୟରେ ଭାରତ 9 ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର କରିଛି। ଏହାଦ୍ୱାରା ଆନ୍ତର୍ଜାତିକ କ୍ଷେତ୍ରରେ 38 ବିକଶିତ ଅର୍ଥନୀତି ସହ ଭାରତ ସଂଯୋଗ ସ୍ଥାପନ କରିପାରିଛି ବୋଲି ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି। ବଜାର ପ୍ରବେଶ ଅଧିକ ବ୍ୟାପକ ହେବା ସହ ଏହି ଚୁକ୍ତିନାମା ଦ୍ୱାରା ବାଣିଜ୍ୟ କ୍ଷେତ୍ର ସହଜ ତଥା ଗତିଶୀଳ ହୋଇପାରିଛି। ଦେଶରେ ଦୀର୍ଘକାଳୀନ ନିବେଶ ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି, ବର୍ଦ୍ଧିତ ଘରୋଇ ଚାହିଦାକୁ ପୂରଣ କରିବା ସହ ଭାରତ ଏବେ 130 ଦେଶକୁ ସ୍ୱଦେଶୀ ଉତ୍ପାଦ ରପ୍ତାନୀ କରିପାରୁଛି। ଜାକର୍ତ୍ତାଠାରେ ଚାଲିଥିବା ଇଣ୍ଡୋନେସିଆ ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଭାରତୀୟ ଯୋଡ଼ି ଏମ୍ଆର୍ ଅର୍ଜୁନ ଏବଂ ହରିହରନ୍ ଆମ୍ସାକୁରାନ୍ ପୁରୁଷ ମିଳିତ ବର୍ଗରେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ତେବେ ମହିଳା ସିଙ୍ଗଲ୍ସ ବର୍ଗରେ ଭାରତୀୟ ଖେଳାଳି ପିଭି ସିନ୍ଧୁ ଏବଂ ଆୟୁଷ ସେଟ୍ଟି ପ୍ରି କ୍ୱାର୍ଟର ଫାଇନାଲରେ ପରାସ୍ତ ହୋଇଛନ୍ତି। ଆଘାତଜନିତ କାରଣରୁ ଆଫଗାନିସ୍ତାନ ବିପକ୍ଷ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ରେ ବିରାଟ କୋହଲି ଖେଳିବେ ନାହିଁ। ହାମଷ୍ଟ୍ରିଙ୍ଗ ଆଘାତରେ ପୀଡ଼ିତ କୋହଲି ଏହି ସିରିଜ୍ରୁ ବାଦ୍ ପଡ଼ିଥିବା ନେଇ ଏକ ରିପୋର୍ଟରେ କୁହାଯାଇଛି। ଏପରିକି ଇଂଲଣ୍ଡ ଗସ୍ତରେ ଯିବାକୁ ଥିବା ଭାରତୀୟ ଦଳରେ ସେ ସାମିଲ ହେବା ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି କେରଳମ୍ରେ ପ୍ରବେଶ କରିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ମୌସୁମୀ ବାୟୁ କେରଳମ୍ରେ ପହଞ୍ଚିବା ପାଇଁ 3 ବିଳମ୍ବ ହୋଇଛି। ଏହାର ପ୍ରଭାବରେ କେରଳମ୍ ଏବଂ ମାହେ ଅଞ୍ଚଳରେ ଆସନ୍ତା 9 ପର୍ଯ୍ୟନ୍ତ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସୁସ୍ଥ ଓ ନିରାମୟ ଜୀବନଶୈଳୀ ପାଇଁ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ। ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତାର ଉଦ୍ଘାଟନୀ ସମାରୋହକୁ ଆଭାସୀ ମାଧ୍ୟମରେ କଲେ ସମ୍ବୋଧନ। ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଏବଂ ଭେନେଜୁଏଲା କାର୍ଯ୍ୟକାରୀ ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା। ନ୍ୟାୟାଳୟଗୁଡ଼ିକରେ କୃତ୍ରିମ ବୁଦ୍ଧିମତା।

0: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଆଜିର ଜିଲ୍ଲା ହାଲଚାଲ। ଜିଲ୍ଲା ହାଲଚାଲରେ ଶୁଣନ୍ତୁ କନ୍ଧମାଳ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କନ୍ଧମାଳ ସମ୍ବାଦଦାତା ଉତ୍ପଳ କୁମାର ସାହୁ ଏବଂ ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ବ୍ରାହ୍ମଣପାଦ ଗ୍ରାମର ଗୁରୁପ୍ରସାଦ ସାହୁ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ 115ତମ ସ୍ଥାନ ଅଧିକାର କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ବର୍ତ୍ତମାନ ସେ ଫୁଲବାଣୀ ବ୍ଲକର ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି। 2011 ଏକ ସଡ଼କ ଦୁର୍ଘଟଣାରେ ଶାରୀରିକ ଭାବେ ପ୍ରଭାବିତ ହେବା ସତ୍ତ୍ୱେ ସେ ନିଜର ଲକ୍ଷ୍ୟରୁ ବିଚ୍ୟୁତ ହୋଇନଥିଲେ। ବିନା କୋଚିଂରେ ଅଧ୍ୟବସାୟ ଓ ପରିଶ୍ରମ ବଳରେ ସଫଳତା ହାସଲ କରି ସେ ଯୁବପିଢ଼ିଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ସେ କହିଛନ୍ତି
1: ଓସିଏସ୍ ପାଇଁ ବୋଲିକି ଯେଉଁ ପରିଶ୍ରମ ପଡ଼େ, ଯେଉଁ କଷ୍ଟ କରିବାକୁ ପଡ଼େ, ଏଇଟା ସାଧାରଣତଃ ଷ୍ଟୁଡେଣ୍ଟମାନଙ୍କ ପାଇଁ ସହଜ ହୋଇଥାଏ। ଆମେ ଯେଉଁମାନେ ସବୁ ଟିଚର୍ମାନେ ନିଜର ବୃତ୍ତିଗତ ସମୟରୁ ବାହାର କରିକି ସମୟ ଏଥିପାଇଁ ପ୍ରସ୍ତୁତ ହେବା ସହଜ ହୋଇନଥାଏ, ତ ଏଥିପାଇଁ ଆମକୁ ଅଧିକ ସମୟ ବାହାର କରିବାକୁ ପଡ଼େ। ଅନ୍ୟ ସମୟରେ ବି ଟିକିଏ କଷ୍ଟକର ଥାଏ, ତଥାପି ମୁଁ ମୋ ଗୁରୁଜନଙ୍କ ଆଶୀର୍ବାଦରୁ ଏବଂ ମୋର ଶୁଭେଚ୍ଛୁମାନଙ୍କର ଶୁଭକାମନାରୁ ଏଇ ପରୀକ୍ଷାରେ ସଫଳ ହୋଇଛି। ଆମର ଯେଉଁ ଆଶ୍ରମ ସ୍କୁଲ ଗୁଡ଼ାକ, ଏଠି ଆମେ 24 ଘଣ୍ଟା ପିଲାମାନଙ୍କ ପାଇଁ ଚିନ୍ତିତ ରହୁ, 24 ଘଣ୍ଟା ସେମାନଙ୍କ ଦାୟିତ୍ୱ ନେଇଥାଉ। ଏ ଭିତରେ ନିଶ୍ଚିତ ଭାବରେ ପରିଶ୍ରମ କରିକି ନିଜକୁ ପ୍ରସ୍ତୁତ କରିବା କଷ୍ଟକର ଥିଲା, ତଥାପି ପିଲାମାନଙ୍କର ସନ୍ଧ୍ୟାବେଳେ କେୟାର ନେଇସାରିଲା ପରେ ସେମାନେ ଖାଇପିଇ ଶୋଇଗଲା ପରେ 2-3 ଘଣ୍ଟା ମୋତେ ସମୟ ହାତରେ ରହୁଥିଲା। ପୁରା ସକାଳରୁ ମଧ୍ୟ ମୋତେ ଘଣ୍ଟେ 2 ଘଣ୍ଟା ମିଳିଯାଉଥିଲା। ଏହି ସମୟ ତକ ମୁଁ ମୋ ନିଜକୁ ପ୍ରିପେୟାର କରୁଥିଲି। 2011 ଗୋଟେ ରୋଡ଼ ଆକ୍ସିଡେଣ୍ଟରେ ମୋର ରାଇଟ୍ ସାଇଡ୍ ପାଦ ଆଉ ହାତ ଆଫେକ୍ଟେଡ୍ ହେଲା, ଆଉ ଏଥିରେ ମୋର କିଛି ଡିଜାବିଲିଟି ମଧ୍ୟ ହେଲା, ତେଣୁ ଏଥିପାଇଁ ବୋଲିକି ମୁଁ କିଛି ଦିନ ବେଡ୍ ରିଡେନ୍ ରହିଗଲି ଆଉ ପ୍ରସ୍ତୁତ କରିପାରିଲିନି। ଏଇଟା ମୋ ପାଇଁ ପରୋକ୍ଷରେ ବରଦାନ ବି ହେଲା, ମୋତେ କିଛି ଦିନର ଏକ୍ସଟେନ୍ସନ୍ ବି ମିଳିଲା। ପିଏସ୍ସିର ରୁଲ୍ ଅନୁସାରେ 10 ବର୍ଷର ଏକ୍ସଟେନ୍ସନ୍ ମିଳେ, ଯେଉଁମାନେ ସବୁ 40% ଅଧିକ ଡିଜାବଲ୍ ଥାଆନ୍ତି, ତ ସେ ଅନୁସାରେ ମୋତେ କିଛି ଅଧିକ ସମୟ ବି ମିଳିଲା ଏବଂ ଏହି ସମୟଟାକୁ ମୁଁ କାମରେ ଲଗାଇଲି।
0: କନ୍ଧମାଳ ଜିଲ୍ଲାର ନୂତନ ପୁଲିସ ଅଧିକ୍ଷକ ଭାବେ ରମେନ୍ଦ୍ର ପ୍ରସାଦ ଦାୟିତ୍ୱ ଗ୍ରହଣ କରିଛନ୍ତି। 2020 ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଶ୍ରୀ ପ୍ରସାଦ ପୂର୍ବରୁ ବାଲିଗୁଡ଼ା ଏସ୍ଡିପିଓ ଓ କନ୍ଧମାଳର ଅତିରିକ୍ତ ଏସ୍ପି ଭାବରେ କାର୍ଯ୍ୟ କରିଥିଲେ। ଜିଲ୍ଲାରେ ଗଞ୍ଜେଇ ଚାଷ ରୋକିବା, ପକ୍ସୋ ମାମଲା ସମ୍ପର୍କରେ ସଚେତନତା ବୃଦ୍ଧି ଏବଂ ଟ୍ରାଫିକ୍ ନିୟମର କଡ଼ାକଡ଼ି ପାଳନକୁ ସେ ପ୍ରାଥମିକତା ଦେବେ ବୋଲି କହିଛନ୍ତି।
2: ଏସ୍ପି କନ୍ଧମାଳ ଭାବରେ ଜଏନ୍ କରୁଛି, ଏଇଟା ମୋର ଫର୍ଷ୍ଟ ଏସ୍ପିସିପ୍ ଅଛି। ଏଇଟା ପୂର୍ବରୁ ମୁଁ କନ୍ଧମାଳରେ ବି ପୋଷ୍ଟେଡ୍ ଥିଲି, ମୋତେ ଗୋଟେ 1.5 ବର୍ଷ ହୋଇଯାଇଛି, ତ ମୁଁ ଟିକେ ଫ୍ୟାମିଲିଆର ବି ଅଛି କନ୍ଧମାଳର କ୍ରାଇମ୍ ପ୍ୟାଟର୍ନ କ'ଣ, ଲୋକମାନେ କେମିତି ଅଛି, ସେଇଟା ତ ହିଁ ମୁଁ ଆଗକୁ ବଢ଼ାଇବି। ଟିକେ ଫୋକସ୍ କରିବି ଏନ୍ଡିପିଏସ୍ ଉପରେ, ଟିକେ ଆମର ଏଲୋପମେଣ୍ଟ କେସେସ୍ ବି ହେଉଛି ପକ୍ସୋ, ସେଇଟା ଉପରେ ଆୱେର୍ନେସ୍ କରିବା, ସାଇବର ଟିକେ ଆୱେର୍ନେସ୍ କରିବା, ଆଉ ଏବେ ମୁଁ ପବ୍ଲିକ୍ ସାଙ୍ଗରେ ଟିକେ ଆଲୋଚନା ବି କରୁଛି କ'ଣ ତାଙ୍କର ପ୍ରୋବ୍ଲେମ୍ସ ଅଛି, କେମିତି ଆମେ ଆଉ ବେଟର ପୁଲିସିଂ କରିପାରିବା, କମ୍ୟୁନିଟି ପୁଲିସିଂ କେମିତି ବେଟର କରିବା, ସେଇଟା ମୋର ଆକ୍ସନ୍ ପଏଣ୍ଟ ରହିବ।
0: କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ଚଳିତ ବର୍ଷ 27ତମ ଠାକୁରାଣୀ ଯାତ୍ରା ଧୁମ୍ଧାମ୍ରେ ପାଳିତ ହୋଇଛି। ପ୍ରତି 2 ବର୍ଷରେ ଥରେ ଆୟୋଜିତ ହେଉଥିବା ଏହି ଯାତ୍ରାରେ ମା ବ୍ରାହ୍ମଣ ଦେବୀ, ବରାଳ ଦେବୀ, ବ୍ୟାଘ୍ର ଦେବୀ, ଗ୍ରାମ୍ୟ ଦେବୀ ଓ ଦକ୍ଷିଣକାଳୀଙ୍କୁ ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ। ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଆସନ୍ତା 9 ତାରିଖଠାରୁ ସାଧାରଣ ରୋଗୀଙ୍କ ପାଇଁ ଅଲ୍ଟ୍ରାସାଉଣ୍ଡ ସେବା ଆରମ୍ଭ ହେବ। ପ୍ରତି ସପ୍ତାହର ମଙ୍ଗଳବାର, ବୁଧବାର ଓ ଗୁରୁବାର ଏହି ସେବା ଉପଲବ୍ଧ ରହିବ। ପୂର୍ବରୁ କେବଳ ପ୍ରସୂତି ବିଭାଗରେ ଏହି ସୁବିଧା ଥିବାବେଳେ ସାଧାରଣ ରୋଗୀମାନେ ବ୍ରହ୍ମପୁର, ଭୁବନେଶ୍ୱର କିମ୍ବା ସମ୍ବଲପୁର ଯାଇ ପରୀକ୍ଷା କରାଉଥିଲେ। ପୂର୍ବତନ ସିଡିଏମ୍ଓ ତଥା ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ସନ୍ତୋଷ କୁମାର ପାଢ଼ୀଙ୍କ ଉଦ୍ୟମରେ ଏହି ସୁବିଧା ଆରମ୍ଭ ହେବାକୁ ଯାଉଛି। କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ଼ିଶାର କାଶ୍ମୀର ଭାବରେ ପରିଚିତ ଦାରିଙ୍ଗବାଡ଼ି ପାଇଁ ଏକ ଆଧିକାରିକ ପର୍ଯ୍ୟଟନ ୱେବ୍ସାଇଟ୍ ଏକ୍ସପ୍ଲୋର ଦାରିଙ୍ଗବାଡ଼ି .com ଆରମ୍ଭ କରାଯାଇଛି। ଏହି ୱେବ୍ସାଇଟ୍ରେ ଦାରିଙ୍ଗବାଡ଼ିର ପାଇନ୍ ଜଙ୍ଗଲ, ଜଳପ୍ରପାତ, କଫି ବଗିଚା, ଭ୍ୟୁ ପଏଣ୍ଟ ସମେତ ବିଭିନ୍ନ ପର୍ଯ୍ୟଟନ ସ୍ଥଳ ସମ୍ପର୍କରେ ବିସ୍ତୃତ ସୂଚନା ଉପଲବ୍ଧ ରହିଛି। ହୋଟେଲ, ରିସର୍ଟ, ହୋମ୍ଷ୍ଟେ ଏବଂ ଯାତାୟାତ ବ୍ୟବସ୍ଥା ସମ୍ବନ୍ଧୀୟ ତଥ୍ୟ ମଧ୍ୟ ଏଥିରେ ମିଳିବ। ଏହା ଦାରିଙ୍ଗବାଡ଼ିର ପର୍ଯ୍ୟଟନ ବିକାଶ ଓ ସ୍ଥାନୀୟ ଅର୍ଥନୀତିକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ।

ଶ୍ରୋତାବନ୍ଧୁ ଆପଣ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ବର୍ତ୍ତମାନ ଆସନ୍ତୁ ଆରମ୍ଭ କରିବା କିଷାନବାଣୀ କାର୍ଯ୍ୟକ୍ରମ। ଆଜି ଏଥିରେ

0: ଏ ସମୟରେ ଦାଦା ପହଞ୍ଚି ଆସିଲ ନ? ଜୁହାର ଦାଦା, ଜୁହାର ଜୁହାର।
1: ଜୁହାର ଗୁରୁବାରୀ, ଜୁହାର। ଆସ ବସ ଗା, ବୈଠକି ଆରାମ କର୍ମା।
0: ହଇ ଦାଦା, ବସିଲି ବସିଲି।
1: ବୋଇଲେ ଯେଉଁ ଗା ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ ସବୁଦିନର ବୋଲିଆ ଜୁହାର ଭେଟ କରିଦମା।
0: ହଇ ହଇ ଦାଦା, ବେଲେ ଚାଷୀ ଭାଇ ବହିନ ମାନେ ଆପଣ ମାନକେ ବି
1: ଜୁହାର,
0: ଆଉ ସ୍ୱାଗତ ଆମର କିଷାନ ବାଣୀ କାର୍ଯ୍ୟକ୍ରମ ଥି।
1: ଆରୁ ଚାଷୀ ଭାଇ ବହିନ ମାନେ ଆମର ଏଇ କିଷାନ ବାଣୀ କାର୍ଯ୍ୟକ୍ରମଟା କେନ୍ଦ୍ର କୃଷି ମନ୍ତ୍ରଣାଳୟ ଭାରତ ସରକାରଙ୍କ ତରଫରୁ ପ୍ରସାରଣ କରାଯାଇସି।
0: ଦାଦା।
1: ହଁ ଗୁରୁବାରୀ।
0: ତମେ କେନ୍ ସଭାରେ ବସି ବୁସା କରି ଆସୁଛ କାଙ୍ଗା? ଆଜି ଟିକେ ନେତା ମନ୍ତ୍ରୀ ଲେଖେ ଦିଶୁଛ ମନାଖିତ।
1: ସତେ ଗା, ତମେ କେନ୍ତା ଜାଣି ପକାଲ ଗା? ଦେଖ ଇହାଚେ ଯେନ୍ ଅଭିଯାନଟେ ଚାଲିଛି, ଯେନ୍ କ୍ଷେତ ବଚାଓ ଅଭିଯାନ,
0: ହଇ
1: ହେତେବେ ତ ଜାଣୁଛ ଆମର କ୍ଷେତ କଲା ଆରୁ ସେ ଆଗର ବୋଲିଆ ନେଇନ।
0: ହଇ ଦାଦା।
1: ସେତାକେ କେନ୍ତା କରି ଆମେ ଠିକ୍ସେ ରଖ୍ମା, ତାର ଯେନ୍ ଗୁଣବତ୍ତା ଚାଲି ଯାଇଛେ ସେତାକେ ଫେର୍ ଆଗର ବୋଲିଆ ରଖ୍ମା, ତାର ଗୁଣବତ୍ତା ବଢ଼ାମା, ଚାଷବାସର ଅମଲ ଯେନ୍ କମି ଯାଉଛେ ସେଟାକେ କେନ୍ତା କରି ବଢ଼ାମା, ଏତେ ସବୁ କଥା ସେନ ଆଲୋଚନା ହେଲା ଗା।
0: ହଇ ଦାଦା, ବେଲେ ଆମେ ସବୁ ଭାଇ ବହିନ ମାନକେ ଇଟା ହିଁ କହିବାର ଲାଗି ଚାହିଁମା ଯେ ନିଜର ମାଟି, ଜମି, ଜଙ୍ଗଲ ସବୁଟାକେ ବଚାବାର ଲାଗି ଚେଷ୍ଟା କର୍ମା ନା କାଇଁ?
1: ହଏ ହଏ,
0: ଯେନ୍ତାକି ତମେ ଏଖେନ୍ କହିଲ ଇ ଯେନ୍ କ୍ଷେତ ବଚାଓ ଅଭିଯାନ, ସେଟା ବି ତ ଗୋଟେ ମୁଖ୍ୟ ଭୂମିକା ନିଭାଉଛେ ଆମର ମାଟି ମେନକିରି। ଆମେ ଯେନ୍ ଚାଷବାସ ମାନେ କରୁଛୁଁ ସେନେ ରାସାୟନିକ ସାର ହେଲା କି ଅନେକ ପ୍ରକାର କେମିକାଲ ମାନେ ଦଉଛୁଁ ରୋଗ ପୋକର ସମସ୍ୟା ଦୂର କରବାର ଲାଗି, ସେସବୁକେ ନି କରିକିରି ଆମେ ପ୍ରାକୃତିକ ଖତ ସାର ବ୍ୟବହାର କର୍ମା, ପ୍ରାକୃତିକ ଔଷଧ ମାନେ ବ୍ୟବହାର କର୍ମା ନି କାଇଁ ଦାଦା?
1: ହଏ ହଏ ହଏ, ତମେ ଯେନ୍ତା କହିଲ ପ୍ରାକୃତିକର ବି ଜିନିଷ ରହିଛେ ଯାହା ଦ୍ୱାରା ଆମେ ସେଟାକେ ଔଷଧପତ୍ର ଆକାରରେ ବି ଦେଇପାର୍ମା ଆରୁ ସାର ଆକାରରେ ବି କି ଖତ ଆକାରରେ ବି ଦେଇପାର୍ମା। ତ ନିହାତି କରି ଆମର ଚାଷୀ ଭାଇ ଭଉଣୀ ମାନେ ଏଇଟାକେ ଧ୍ୟାନରେ ରଖବାର କଥା ନେଇ କାଏଁ?
0: ହଇ ଦାଦା,
1: ଆଉ ଖାଲି ଅମଲ କରୁଛୁ ବୋଲିକରି ଯହ ଅମଲ କର୍ମା ଆର୍ ୟା ଦେଖ୍ଲା ବେଲାକେ କ୍ଷେତ ଖୋଲାର ଯେନ୍ ଗୁଣବତ୍ତାଟା ଚାଲିଯିବା ବେଲେ ପଛେ ଲାଷ୍ଟକେ ଆମେ ଖାଇବାର୍ ଲାଗି ବି ସେନୁ ମୁଠେ ନେଇ ପାଉ ସେ କ୍ଷେତୁ।
0: ହଇ ଦାଦା, ବେଲେ ଆମେ ଇ ଯେନ୍ ଜମି ବିକ୍ରି ବଟା କରୁଛୁଁ ଆଉ ଜମିର ପରିମାଣଟାକେ ବି କମ୍ କରି କରି ଚାଲିଛୁଁ, ଯେନ୍ଥିର ଦ୍ୱାରା କି ଆମ ଦେଶର ଜନସଂଖ୍ୟା ତ ବୃଦ୍ଧି ହେଇ ଚାଲିଛେ, ଜମି ତ ବୃଦ୍ଧି ନି ହେବାର, ବେଲେ ଆମେ କାଣା କରିଥିସୁଁ କିମ୍ବା ଆମର ଯେନ୍ ଆହୁରି ଚାଷୀ ଭାଇ ବହିନ ମାନେ ଅଛନ୍ ସେମାନେ ଅତକା କେନ୍ତା ଅମଲ କର୍ମୁ ଆଉ ଅତକା ଲାଭ ପାଇମୁ? ଆଉ ସବୁ ଭାଇ ବହିନକେ ଆମେ ପନିପରିବା କିମ୍ବା ଶସ୍ୟ ଜାତୀୟ ଦ୍ରବ୍ୟ ହେଲା କି ଯାହା ବି ଚାଷ କରୁଛନ୍ ସେସବୁ ଯୋଗେଇ ପାର୍ମେ, ସେଥିର୍ଲାଗି ଚେଷ୍ଟା କରିଥିସନ୍ ଆଉ ଇ ସବୁ ପଦକ୍ଷେପ ନେଇଥିସନ୍। ବେଲେ ଆମେ ଜମିକେ ବି ବଞ୍ଚାମା ଆଉ ଆମର ମାଟିକେ ବି ବଞ୍ଚାମା, ହେଲେ ଯାଇକରି ଆମେ ଭଲ ଚାଷ କରିପାର୍ମା, ଆମର ମାଟିର ଯତ୍ନ ବି ନେଇପାର୍ମା ଆଉ ଭଲ ପନିପରିବା ହଉ କି ଯାହା ବି ଖାଦ୍ୟଶସ୍ୟ ଖାଉଛୁଁ ସ୍ୱାସ୍ଥ୍ୟକର ଜିନିଷ ମାନେ ଖାଇପାର୍ମା।
1: ଆରୁ ଗୁରୁବାରୀ।
0: ହଇ ଦାଦା,
1: ଖାଲି ଆମେ ଆମର ମାଟିରୁ ଖାଲି ଅମଲ କଲେ ତ ନେଇ ହୁଏ, ସେତାର ଯତ୍ନ ବି ସେ ଆକାରରେ କରବାର କଥା ନେଇ କେ?
0: ବିଲକୁଲ ସତ କଥା କହିଲ ଦାଦା।
1: ଆଉ ଯତ୍ନ ନେଇ କର୍ମା ବେଲେ ସେନୁ ଆମକୁ ଲାଭ ବି ନେଇ ମିଲେ ପରେ, ତ ନିହାତି କରି ମାଟି ମାର ଆମେ ଯତ୍ନ ନେବା କଥା, ଯେନ୍ତା ଭବିଷ୍ୟତରେ କେନ୍ତା ଅସୁବିଧା ନେଇ ହେବା ନେଇ କେ?
0: ହଇ ହଇ, ଆଉ ଆମେ ଯଦି ଆମର ମାଟି ମାର ଯତ୍ନ ନେମା ବେଲେ ସେନୁ ଯାହା ଅମଲ ହେବା ସେଟା ଆମେ ଖାଇମା ନିଜେ ଆଉ ଆଉ ଭଲ ବି ରହିପାର୍ମା। ଖାଲି ମାଟି ନି, ପାଏନ୍ ପବନ ସବୁର ଆମକେ ଯତ୍ନ ନେବାର ଅଛି।
1: ହଏ ହଏ ହଏ, ତ ଇଟା ଇ ଭଳିଆ କଥାବାର୍ତ୍ତା ରହିଲା ଗା ଆମର ଚାଷବାସର କଥା ଉପରେ ନେଇ କେ?
0: ହଇ ଦାଦା,
1: ହେଲେ ଆଜ ଯେନ୍ ଆମେ ଯେନ ବସିକରି ଏଇଟା ଆଲୋଚନା କରୁଛୁ ଯେନ୍ ଆକାଶବାଣୀ ଆମର,
0: ହଇ ଦାଦା, ଆଉ ଇଟା କିଛି ଦିନ ମାତ୍ର ରହିଲାନି କାଇଁ?
1: ଇତାର ନବେ ବର୍ଷର ଯାତ୍ରା ପୂର୍ବାର୍କେ ହେଇ ଆସିଲାନ ନେଇ କେ?
0: ହଇ ଦାଦା, ଆଉ ଚାରିଆଡ଼େ ସେଥିଲାଗି ଜାକ ଜମକ ଲାଗି ରହିଛି, ଆମର ଶ୍ରୋତା ଭାଇ ବହିନ ମାନଙ୍କର ମନରେ ବି ଗୋଟେ ଆନନ୍ଦ ଉଲ୍ଲାସ ଭରି ରହିଛି, ଆଉ ଆମର ସବୁ କାର୍ଯ୍ୟକର୍ତ୍ତାଙ୍କର ମନରେ ବି ଆନନ୍ଦ ଉଲ୍ଲାସ ଭରି ରହିଛି ନି କାଇଁ?
1: ବିଲକୁଲ ଠିକ କହିଲ ଗା, ନବେ ବରଷ ବୋଲେ କାହିଁ ଇନ ଅଛି କେଁ? ପୁରା ଏତେ ବର୍ଷରୁ ଆମର ଆକାଶବାଣୀ ପୁରା ସଂସାର ଯାକେ ଯେନ୍ ବିଭିନ୍ନ ପ୍ରକାର ପ୍ରୋଗ୍ରାମ ଅନୁଯାୟୀ ମନୋରଞ୍ଜନ କରୁଛି, ସବୁ ପ୍ରକାରର ବର୍ଗର ଲୋକ ସବକର ଲାଗି ମନୋରଞ୍ଜନର କାର୍ଯ୍ୟକ୍ରମ ସବୁ ରହିଛି।
0: ବେଲେ ଯେନ୍ ସୁଖ ଦୁଃଖର ସାଥୀ ନି କହିସନ୍ କାଇଁ ଦାଦା?
1: ହଏ ହଏ,
0: ସେଟା ହେଲା ଆମର ରେଡିଓ
1: ହୁଏତ
0: ଆଉ ଯେତେବେଳେ ଏଛେନ୍ ବି ଲାଇନ ମନେ କଟିଯିସି କି ନି ଝଡ଼ ତୋଫାନ ମାନେ ଆସିଥିସି ହେଲେ ବି ଆମର ରେଡିଓ ଚାଲୁଥିସି
1: ବିଲକୁଲ ଗା
0: ଆଉ ଏଖେନ୍ ତ ସମସ୍ତଙ୍କର ଇ ଯେନ୍ ସ୍ମାର୍ଟଫୋନ୍ ମାନେ ବି ଧରୁଛନ୍ କାଏଁ ସେନେ ବି ଉପଲବ୍ଧ ଅଛି ରେଡିଓ ଚ୍ୟାନେଲ ତାର ସାଙ୍ଗେ ସାଙ୍ଗେ ଆମର ଇ ଯେନ୍ ଆପ୍ଟା ବି ନି ନା କାଏଁ ନ୍ୟୁଜ୍ ଓନ୍ ଏଆଇଆର୍ ସେଟାକେ ଆମେ ଗୁଗଲ ପ୍ଲେ ଷ୍ଟୋର୍ରୁ ଡାଉନଲୋଡ୍ କରିକିରି
1: ପୁରା ଯେନ୍ ବି ବସିଥିମା ବେଲେ ଭାରତର ସବୁଆଡ଼ର ରେଡିଓ ଚ୍ୟାନେଲ୍ର କଥା ଜାଣିପାର୍ମା ନେଇ କେ ଆର ଡିଜିଟାଲ ବେଲେ ଇଟା ତ କାମ ଆଉ ନେଇ କେ
0: ହଇ ଦାଦା
1: ହେଲେ ଯାହା ବି ହଉଗା ଆମର ଯେନ୍ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ସବୁ ରହିଛେ ରେଡିଓ ମାଧ୍ୟମରେ ଯେନ୍ତା ତମେ ତ ଜାଣିଛ
0: ହଇ ଦାଦା
1: ନାରୀମାନଙ୍କ ଲାଗି ବି କାର୍ଯ୍ୟକ୍ରମ ନେଇଛେ ଆମର ଇନ ନାରୀ ମହଲ ଅଛି
0: ଯୁବମାନଙ୍କ ଲାଗି ଯୁବବାଣୀ
1: ଆଉ ଶିଶୁମାନଙ୍କ ଲାଗି ଶିଶୁ ରାଇଜ
0: ହଇ ଦାଦା
1: ଆଉ ଭଜନ କାର୍ଯ୍ୟକ୍ରମ ହେଲା ଗୀତ ନାଟକ ହେଲା ଇ କାର୍ଯ୍ୟକ୍ରମ ମାନେ ବି ରହିଛି
0: ହଇ ଦାଦା
1: ସମ୍ବାଦ ବି ରହିଛି
0: ଆଉ ସବୁନୁ ବଡ କଥା ଦାଦା ଆମର ଇ ଯେନ୍ ଶ୍ରୀମଦ ଭାଗବତ ଗୀତା ଟିକେ ଶୁଣବାର ଲାଗି ସବୁଦିନ ସନ୍ଧ୍ୟା ଥି ମିଲ୍ସି
1: ବିଲକୁଲ ଠିକ କହିଲ ଆରୁ ଆମର ଦେଶର ମୁଖ୍ୟ ଯେନ୍ ରହିଛନ୍ ଚାଷୀ ମାନେ ତାଙ୍କ ଲାଗି ବି ଗୋଟେ କାର୍ଯ୍ୟକ୍ରମ ରହିଛେ ଯେନ୍ ଚାଷବାସର କଥା ନେଇ
0: ଆମର କିଷାନ ବାଣୀ ହେଲା କି ଖେତ ଖମାର ଯେନ୍ଟା କି ଆମର ଆଜ୍ଞା ମାନେ ବି ଏନେ ଆସିକିରି ଅନେକ ପ୍ରକାର ଚାଷବାସର କଥା କହିଥିସନ୍ ଅନେକ ପ୍ରକାର ରୋଗର ସମସ୍ୟା ବିଷୟରେ ବି କହିଥିସନ୍ ତାର ନିରାକରଣ କେନ୍ତା କରିପାରମା ତାର ସାଙ୍ଗେ ସାଙ୍ଗେ ଆମର ଚାଷୀ ମାନଙ୍କର ଦୁଃଖ ସୁଖର କଥା ନି କାଏଁ
1: କହିବାରକେ ଗଲେ ସବୁ ପ୍ରକାର ଯେନ୍ ସୁବିଧା ଅସୁବିଧା ଯେନ୍ ଚାଷ ମାନଙ୍କୁ ରହିଛେ ସବୁ ଜିନିଷ ଆମେ ଆମର ରେଡିଓ ମାଧ୍ୟମରେ ଜଣେଇଥିସୁ ନେଇକେ
0: ହଇ ଦାଦା ଆଉ ଇ କାର୍ଯ୍ୟକ୍ରମ ମାଧ୍ୟମରେ ଆମର ଅନେକ ଭାଇ ବହିନ ମାନେ ପ୍ରେରଣା ବି ପାଇଥିସନ୍ ଆଗକେ ବଢ଼ବାର ଲାଗି
1: ହୁଏ ତ
0: ବେଲେ ଦାଦା
1: ହଁ ହଁ
0: ଆମର ଆକାଶବାଣୀ କିନି ଆମର ଯେନ୍ ପୁରୁଣା ଶ୍ରୋତା ଭାଇ ବହିନ ମାନକେ ବି ହରେଇ ଦେଇଛି କିଛିଟା ନି କାଏଁ ଯେନ୍ ମାନେ କି ଆମର ଆକାଶବାଣୀ କି ଏତେ ଭଲ ପାଇବା ଦେଇ ଆସିଥିଲେ
1: ସତେ ଗା ଇ ଭଳିଆ ବି ହେଇଛି
0: ଆଉ ଏଛେନ୍ ବି ଆମର କିଛି ଭାଇ ବହେନ ଏତେ ଭଲ ପାଇବା ଦେଉଛନ୍ ଯେନ୍ଥିର ଦ୍ୱାରା କି ସେମାନେ 90 ବର୍ଷ ପୂର୍ତ୍ତି ହେବାକେ ଯାଉଛେ ବେଲେ ଧାଏ ଧାଏ ଫୋନ କରିକିରି ତାଙ୍କର ମନର କଥା ମାନେ କହି ଚାଲିଛନ୍
1: ଠିକ କହିଲ ଗା
0: ଆଉ ଆମର ଆକାଶବାଣୀ ଗାଁ ନୁ ସହର ଯାକର ରନ୍ଧା ଘର ନୁ ଖେତ ଖଲା ଯାକର ଯେନ୍ ଆଡେ ଯିବ ଆକାଶବାଣୀର କାର୍ଯ୍ୟକ୍ରମ ମାନେ ଶୁଣିକା ଯେ ପାଇଥିସୁ ଆମେ
1: ବିଲକୁଲ ଠିକ କହିଲ ଗା ଇଟା ତ ହିଁ ଆମର ଆକାଶବାଣୀର ମନ୍ତ୍ର ଆଏ ଯେନ୍ତା ନାଇଁ କହିସନ୍ କେ ଯେନ୍ତା ବହୁଜନ ହିତାୟ ଆଉ ବହୁଜନ ସୁଖାୟ ବୋଲିକରି ଆକାଶବାଣୀର ଯେନ୍ ମୂଳ ମନ୍ତ୍ର ରହିଛି
0: ହଇ ଦାଦା
1: ସେଟା ହିଁ ଆକାଶବାଣୀର ଗୋଟେ ସେବାର ମାଧ୍ୟମ ଆଏ
0: ହଇ ଦାଦା
1: ହେଲେ ଗୁରୁବାରୀ
0: ହଇ ଦାଦା
1: ଆକାଶବାଣୀ ବିଷୟରେ ତ ଏତେ ସବୁ ଆଲୋଚନା କଲା
0: ଆଉ କଥା ହେଲେ ତାର ବିଷୟ ଥି କେବେ ନି ସରେ ଦାଦା ପ୍ରାୟ ଥେଇକିରି ସକାଲ ପାହି ଯିବାନ
1: ବିଲକୁଲ ଗା ହେଲେ ଆଉ ଗୋଟେ କଥା ଗା ଇ ଯେନ୍ ଆମର ଛୁଆମାନେ ନେ ରହିଛନ୍ କେ ଛୁଆମାନଙ୍କୁ ଦେଖବ କିଛି ଲୋକ ଅଛନ୍ ତାଙ୍କର ଦୁକାନ ବଜାର ହଉ କି ଆର ବି ଯେନ୍ ତାଙ୍କର ଗାଡ଼ି ମୋଟର ଦୁକାନ ହଉ କି ତାଙ୍କର ଅନ୍ୟ କାମ ହଉ
0: ହଇ ହଇ
1: ଛୁଆ ବେଲୁ ଲଗେଇଥିସନ୍ ଆରୁ କମ୍ ପଇସା ଦେଇକରି ସେମାନଙ୍କୁ ଶୋଷଣ କଲା ଭଳିଆ ବ୍ୟବହାର କରସନ୍
0: ହଇତ ଦାଦା ହେଲେ ଦାଦା ସେମାନେ କାଇଁ ଭୁଲି ଯାଇଛନ୍ ଯେ ଇ ଯେନ୍ 18 ବର୍ଷରୁ କମ୍ ଛୁଆମାନଙ୍କେ କାମରେ ଲଗାବାରଟା ହିଁ ଭୁଲ ହାଏ ଆଉ ସେମାନେ ଯଦି କେ ମଜବୁରୀରେ କାମଟା କରୁଛନ୍ ହେଲେ ସେମାନଙ୍କେ ଯେନ୍ କମ୍ ପଇସା ଦେଇକିରି ଠକି ଦଉଛନ୍ ସେଟା ତ ଆହୁରି ଭୁଲ କଥା ଦାଦା
1: ହଏ ତ ହେଲେ ଯାହା ବି ହଉଗା ଇଟା ସବୁ ଆଇନର ଖିଲାଫ ନେଇ
0: ଆଉ ଆମର ସରକାର ଯେହେତୁ ଛୁଆମାନଙ୍କର ଲାଗି ପଢ଼ବାର ଲାଗି ହେଲା କି ହଷ୍ଟେଲରେ ଯେନ୍ ତାଙ୍କର ଖାଇବାର ପିଇବାର ବହି ଖାତା ତାଙ୍କର ସ୍କୁଲ ଡ୍ରେସ୍ ସବୁର ସୁବିଧା କରିଛନ୍ ବେଲେ ଆମେ ଯଦି ଚାହେମା ବେଲେ ସେ ଛୁଆଟା ଯଦି ଅତିରୁ ଅତି ଗରିବ ହାଏ ହେଲେ ବି ଆମେ ନେଇକରି ତାକେ ସାହାଯ୍ୟ କରିପାରମା ସେନେ ତା ନାଁ ଲେଖେଇକରି ପଢ଼ବାର ଲାଗି ଉତ୍ସାହିତ କରିପାରମା
1: ବିଲକୁଲ ବିଲକୁଲ ତ ଖାଲି ଆମେ ଦୁଇ ଜଣ ଇନ ବୈଠକ ଇନ ବସିକରି ତ ଆଲୋଚନା କଲେ ନେଇ ହୁଏ କି ଭଲ ଚିନ୍ତା କରବା ଲାଗି ଚାହେମା ବେଲେ ତ ନେଇ ହୁଏ ତ ସମସ୍ତେ ଟିକେ ଟିକେ ନିଜେ ନିଜେ ହାତ ବଢ଼ାବାର କଥା ଇ ଯେନ୍ ଶିଶୁମାନଙ୍କର ଯେନ୍ ଅସୁବିଧା ହଉଛି ସେଟାକେ ଦୂର କରବାର ଲାଗି ନେଇ କେ
0: ହଇ ଦାଦା ଆଉ ଦାଦା ମୁଇଁ ତ ଶୁଣିଥିଲି ତମେ ଏନ୍ତା କାମ ମାନକେ ବହୁତ ଆଗେ ଅଛ ବୋଲି ବେଲେ ତମନୁ ଆମର ଭାଇ ବହିନ ମାନକେ ନିହାତି ଭାବେ ଶିଖବାର କଥା ଯେ ଗରିବ ଦୁଃଖୀ ହଉନ୍ କି କେନ୍ ଅସହାୟ ଛୁଆ ମାନେ ହଉନ୍ କି ଅସହାୟ ମଣିଷଟେ, ସମସ୍ତଙ୍କେ କେନ୍ତା ଆମେ ସାହାଯ୍ୟର ହାତ ବଢାମା ସେଥିର୍ ଲାଗି ଚେଷ୍ଟା କରବାର କଥା।
1: ବିଲକୁଲ ଗା, ଖାଲି ନିଜର କଥା ଚିନ୍ତା କଲେ ତ ନେଇ ହୁଏ ନାଇ କେ। ଯଦି ଆମେ ଅନ୍ୟକେ ସାହାଯ୍ୟ କରିଥିମା ବେଲେ ବି ସେଟା କେନାଡୁ ନେଇ କେନାଡୁ କେନ୍ଦ୍ରୀ କରି ତମର ସାହାଯ୍ୟରେ ବି ଆସବା।
0: ହଇ ଦାଦା।
1: ହେଲେ ଗୁରୁବାରୀ
0: ହଇ ଦାଦା,
1: ଦେଖ ଗା, ଏନ୍ତା ଯଦି କଥାବାର୍ତ୍ତା ହେଇ ଚାଲିଥିମା ବେଲେ ଆମର କଥା ତ ସରେନି। ହେଲେ ଆମର ବୈଠକିନ ଆଉ ବି ବହୁତ କଥା ମାନେ ରହିଲାନ।
0: ହଇ,
1: ଯେନ୍ତାକି ଆମର କେନ୍ ଚାଷବାସର କଥା ଯେନ୍ ଶୁଣସୁଁ।
0: ହଇ ଦାଦା, ଆଉ ଚାଷବାସର କଥା ନି ଶୁଣିଲେ ଆମର ବୈଠକିଟା ବୈଠକି ଲେଖେ ନି ଲାଗେ ଯେ। ହେଲେ ଆଜ ଏନ୍ତା ଠକିକିନା ପାର କରେଇଦେବ କି କେନ୍ ଭାଇଙ୍କର କଥା ଶୁଣାବ ଯେ?
1: ଆଜ ତ ଭାଇଙ୍କର କଥା ନାଇଁ ଶୁଣୁ, ଜଣେ ଭଉଣୀଙ୍କର କଥା ଶୁଣମା।
0: ହଇ ହଇ, ବଢ଼ିଆ ଲାଗ୍ବା ଦାଦା।
1: ଆଉ ସେ ତାଙ୍କର ଚାଷବାସ ବିଷୟରେ ବହୁତ କିଛି କହିଛନ୍, ଖାସ କରି ଆଜି ଯେନ୍ ଖରାଦିନ ଚାଲିଛି ଏ ସମୟରେ ଭେଣ୍ଡି ହେଲା କି ତରଭୁଜ ହେଲା,
0: ହଇ ହଇ,
1: ଇତାର ବେଶୀ ବିକ୍ରି ବଟା ଚାଲିଛେ ନେଇ କେ?
0: କହନି ଦାଦା, ଯେନ୍ ଦେଖ୍ବ ହେଲେ ଭେଣ୍ଡି ଗଦା ଗଦା, ଆଉ ଇ ତରଭୁଜ ଗଦା ଗଦା। ଆଉ ଭେଣ୍ଡି ଏକ ଭଲ ପରିବା ବୋଲି ନି କହିସୁଁ କା ଆମେ?
1: ପୁରା ଛୋଟ ବେଲୁ ଜାଣିଛୁ ନେଇ କେ? ହେଲେ ଯେଉଁ ସେନେ ଶୁଣମା ତାଙ୍କର ଚାଷବାସର କଥା।
0: ହଇ ଦାଦା, ଚାଲ

0: ନାନୀ ଜୁହାର।
1: ହଁ ସାର୍ ଜୁହାର।
0: ଆମର ଯେନ୍ ଚାଷୀ ଭାଇ ବହିନ ମାନେ ଆପଣଙ୍କର କଥା ଆଜିକା ଶୁଣୁଛନ୍, ସେମାନଙ୍କୁ ନିଜର ପରିଚୟ ଟିକେ ଦେବେ।
1: ମୋ ନାଁ ଜ୍ୟୋତ୍ସ୍ନା ମହାନ୍ତ, ଲହୁଣୀପଡ଼ା ବ୍ଲକ ରେଙ୍ଗାଲପଡ଼ା ଗ୍ରାମରୁ ଆସିଛି।
0: ତ ଆଜ ଆମେ ଆପଣଙ୍କର ଚାଷବାସ ବିଷୟରେ ଜାଣମା ଯେ ଖରାଟିଆ ଚାଷ ସବୁ କାଣା କାଣା କରୁଛନ୍, କାଁ କରି ଗାଁ ଗଣାରେ ରହିଲେ ତ ଚାଷବାସ ନିହାତି ତ କରାଯାଏସି, ହେଲେ ପନିପରିବା କିଛି ଚାଷବାସ କରୁଛନ୍ କାଇଁ ଖରାଟିଆ?
1: ହଁ ସାର୍, ପନିପରିବା ଚାଷ ତ କରାହଉଛି, ଭେଣ୍ଡି ଚାଷ କରାହଉଛି, ତରଭୁଜ ଚାଷ କରାହଉଛି, ଶାଗ ବି ଭାଜି ଶାଗ ହଉଛି, ଆଉ ପୋଇ ଶାଗ ହଉଛି, ସବୁ ଚାଷ ମିଶେଇକି କରାହଉଛି ଆଉ।
0: ତ ଆଜି ଆମେ ଆପଣଙ୍କର ଭେଣ୍ଡି ଚାଷ ବିଷୟରେ ଜାଣିବା ଲାଗି ଚାହେଁମା ଯେ ଆପଣମାନେ ଯେନ୍ ଭେଣ୍ଡି ଚାଷ କରୁଛନ୍, ଏଇଟା କେନ୍ ଭେରାଇଟିର ବିଶେଷ କରି ଚାଷ କରିଥିସନ୍?
1: ଆମେ ତ ସାର୍ ନର୍ମାଲି ଆମର କରାହଉଛି, ଯେଉଁଗୁଡ଼ା ବିହନ ଦୋକାନରୁ ଅଣା ହେଉଛି, ଦୁଇ ତିନିଟା ପ୍ରକାର ଅଣା ହେଉଛି, ଭିଏନାର ଆଉ ଉତ୍କଳ ଗୌରବର କିସମର ସବୁ ଚାଷ କରାହଉଛି ଆଉ।
0: ତ ଏସବୁ ଯେନ୍ ଚାଷ କରୁଛନ୍, ଏଇଟା ଭଲ ହେସି କେଁ?
1: ହଁ ଭଲ ତ ହେଉଛି ସାର୍, ଆମେ ସବୁ ବର୍ଷ କରୁଛୁ ଖରାଟିଆ, ଆଉ ଭଲ ତ ଅମଳ ହେଉଛି ସବୁ କିଛି।
0: ତ ୟାହାଚିନ୍ ତ ପ୍ରାୟ ଭେଣ୍ଡି ଲୋକଙ୍କର ବାହାରି ଆସିଲାନ, ଆପଣଙ୍କର ବି ବାହାରୁଛି କି?
1: ହଁ ସାର୍ ବାହାରୁଛି, ହେଇଗଲାନି ମାସେ ଖଣ୍ଡେ ହେଲା ବିକ୍ରି ହେଉଛି, ଖାନାପିନା କରୁଛୁ ଆଉ ଚାଲିଛି ସେଇଭଳିଆ ଆଉ, ଦିନେ ଛାଡ଼େ ଦିନେ ଭେଣ୍ଡି ସବୁ ପରିବା ସବୁ ବାହାର କରାହେଉଛି ଆଉ।
0: ଆଉ ଭେଣ୍ଡିର ୟାହାଚିନ୍ ଚାହିଦା ବେଶୀ ଅଛେ, ଆରୁ ଲୋକ ଖରାଦିନେ ଭେଣ୍ଡି ଖାଇବା ଲାଗି ବହୁତ ପସନ୍ଦ କରସନ୍।
1: ହଁ ସାର୍, ହଁ ଆଉ ଖରାଦିନେ ଭେଣ୍ଡି ଚାଷଟା ହିଁ ହେଉଛି ତ ବେଶୀ ଆଉ।
0: ତ ୟାହାଚିନ୍ ଆମେ ଜାଣମା ଯେ ଆପଣ ଯେନ୍ ଭେଣ୍ଡି ଚାଷଟା କରିଥିଲେ, ଚାଷ କରବାର ଆଗରୁ ମାଟି ପ୍ରସ୍ତୁତି କେନ୍ତା କରିଥିଲେ, ଆଉ କାଣା ସବୁ ଖତ ସାର ଦେଇଥିଲେ, ସେ ବିଷୟରେ ଟିକେ କହିବେ?
1: ସବୁ ତ ପାୱାରଟିଲର ଟ୍ରାକ୍ଟରରେ ସବୁ ହଳ କରା ହେଇଯାଉଛି, ତାପରେ ହଳ କରିକି ମାଟିଟା ଟିକେ ଉର୍ବର କରିଲେ ସାରିଲା ପରେ ମଞ୍ଜି ସବୁ ଦେଇକି
0: ଲଗଉଛୁ
1: ଆଉ।
0: ତ ଆପଣ ଯେନ୍ ମଞ୍ଜି ସବୁ ଲଗଉଛନ୍, କେତେଟା କେତେଟା ଲେଖେ ମଞ୍ଜି ସବୁ ବ୍ୟବହାର କରୁଛନ୍, ଆର୍ କେତେ କେତେ ଦୂରତାରେ ତାହାକେ ରଖିକରି ଲଗଉଛନ୍? କାଁ କରି ଇହାଦିନ ତ ଖରାଦିନ ମାନେ ଟିକେ ବେଶୀ ଦୂରତା ରହିଲେ ସେ ଗଛ ଯେନ୍ ହେବ, ପାଣି ଦେଲେ ବି ସେଟା ଶୀଘ୍ର ଶୀଘ୍ର ଶୁଖି ଯାଉଥିବ, ତ ପାଖେ ପାଖେ ଲଗଉଛନ୍ କି ଟିକେ ଦୂରିଆ ଦୂରିଆ କରି ଲଗଉଛନ୍?
1: ପାଖେ ପାଖେ ହିଁ ଲଗା ହଉଛି, ଟିକେ ଗୋଟେ ଗୋଟେ ମଞ୍ଜି ଦିଆ ହେଇକି ଲଗା ହଉଛି ଆଉ।
0: ତ ଆପଣ ଯେତେବେଳେ ଚାଷବାସ କଲେ ଏତିକି ଦିନ ଭିତରେ କେତେ ଥର କୁଡ଼ା ଖୋସା କରିଛନ୍?
1: ଦୁଇ ଥର କୁଡ଼ା ଖୋସା କରା ହୁଏ, ଟିକେ ଟିକେ ମଞ୍ଜି ବାହାରିକି ଗଛ ହେଲା ପରେ ଥରେ କୁଡ଼ା ଖୋସା କରା ହୁଏ, ଆଉ ଟିକେ ବଡ଼ ହେଲା ପରେ ଆଉ ବାକି ସବୁ ପାଣି ଦିଆ ହୁଏ ଆଉ।
0: ତ କୁଡ଼ା ଖୋସା କଲା ସମୟରେ କାଣା କାଣା ସବୁ ଖତ ସାର ବ୍ୟବହାର କରୁଛନ୍?
1: ଗାଈ ଛେଳି ଗୋବର ସବୁ ଦିଆଯାଉଛୁ, ଆଉ କେବେ କେବେ ସାର ବି DAP ଟିକେ ଦେଇଦଉଛୁ ଗଛ ସବୁ ହୃଷ୍ଟ ପୃଷ୍ଟ ହେବା ପାଇଁ ଆଉ।
0: ହେଲେ ଆପଣଙ୍କର ଏତେ ଦିନ ଭିତରେ ରୋଗ ପୋକ କାଣା କିଛି ଦେଖାଯାଇସି କେ? କାଣା କାଣା
1: ଦେଖାଯାଇସି? ଫଳ ଗୁଡା ମୁଡ଼ି ହେଇଯାଇଛି ଥରେ ଥରେ, ଆଉ ଥରେ ଥରେ ପତ୍ରରେ ଗୁଡା ବି ପାଉଁଶିଆ ହେଇଯାଏ ଆଉ, କାଣ୍ଡ ବିନ୍ଧା ଫଳ ବିନ୍ଧା ପୋକ ବି ଲାଗିଯାଉଛି ଆଉ।
0: ତ ଏତେ ସବୁ ଜିନିଷ ହେଲେ କାଣା କାଣା ସବୁ ଔଷଧ ପତ୍ର ବ୍ୟବହାର କରୁଛନ୍?
1: ସାର୍ କାଣ୍ଡ ବିନ୍ଧା ପତ୍ର ବିନ୍ଧାରେ ତ କାରବାରିଲ ଯୋଉ ମେଡିସିନଟା ଆସିଛି ସେଇଟା ଦଉଛୁ, ଆଉ ସେ ପାଉଁଶିଆ ରୋଗ ଦେଲେ ବି ସେ ୱାଟବେଲ ବୋଲି ଗୋଟେ ମେଡିସିନ ଆସିଛି ସେଇଟା ବି ଦେଇଦଉଛୁ ଆଉ।
0: ଏଥିରେ ସବୁ ଭଲ ହେଇଯାଉଛି ନାଇଁ?
1: ହଁ ଭଲ ହେଇଯାଉଛି ଦିନେ ଦୁଇ ଦିନରେ ଆଉ।
0: ତଥାପି ଚାଷ ଭିତରେ କେତେ ଥର ଏଇ ଔଷଧ ପତ୍ର ମାରୁଛନ୍?
1: ରୋଗ ଦେଖିକି ସାର୍ ଦୁଇ ତିନି ଥର ମାରିଦେଉ ଆଉ।
0: ତ ୟାହାଚିନ୍ ଆପଣଙ୍କର ବିକ୍ରି ବଟା କରୁଛନ୍, ତ ୟାହାଚିନ୍ ତ ଭେଣ୍ଡିର ଦାମ କମିଗଲାନ, ତ ଆପଣଙ୍କର ବହୁତ ଲସ୍ ହଉଥିବ?
1: ହଁ ହଉଛି ଆଉ, ସମସ୍ତଙ୍କର ଚାଷୀମାନଙ୍କର ତ ସେମିତି ହଉଛି, କେତେବେଳେ ବଢୁଛି କେତେବେଳେ କମୁଛି, ଆଉ କଣ ଆଉ କରିବା, ହଉଛି ତ ଆଉ ଚାଲିଛି ସେମିତି ଆଉ।
0: ତ ଆପଣଙ୍କର ଏଇ ଚାଷଟା ଏଇଟା କେତେ ଦିନିଆ ଚାଷ, ଅମଲ କେତେ ଦିନିଆ ହଉଛି?
1: ଏଇ ଚାଷଟା ତିନି ମାସିଆ ଅମଲ ହଉଛି ସାର ଆଉ।
0: ତ ଏଇଟା ତ ଗଲା ଆପଣଙ୍କର ଭେଣ୍ଡି ଚାଷ ବିଷୟରେ, ହେଲେ ଆଉ ଗୋଟେ ଯେନ୍ କହୁଥିଲେ ଯେ ତରଭୁଜ ଚାଷ, ଆର୍ ଏଇ ଖରାଦିନେ ତରଭୁଜ ଚାଷର ବହୁତ ମାଙ୍ଗ ଥିସି, ଆର୍ ଲୋକେ ଖରାତି ତରଭୁଜ ଖାଇବା ଲାଗି ବି ବହୁତ ପସନ୍ଦ କରସନ୍, ବୋଇଲେ ତରଭୁଜ ଚାଷଟା ଯେନ୍ ଆପଣ କରିଛନ୍, ଇଟା ସବୁ କେନ୍ତା କରିଛନ୍, ମନ୍ଦା ଆକାରରେ କରିଛନ୍ କି କେନ୍ତା କାଣା, ସେ ବିଷୟରେ ଟିକେ କହିବେ?
1: ହଁ ସାର୍, ଗୋଲେଇ ଗୋଲେଇ କରିକି ଆମେ ଟିକେ ମନ୍ଦା ଆକାରରେ ଚାରି ଫୁଟ ଛାଡ଼ି ଛାଡ଼ିକି ଆମେ ଦଉଛୁ ଆଉ।
0: ଆଉ ଯେନ୍ ମନ୍ଦା କରୁଛନ୍ ସେନ କେତେଟା ଖଣ୍ଡେ ମଞ୍ଜି ସବୁ ଲଗଉଛନ୍?
1: ତିନିଟା ଚାରିଟା ଦଉଛୁ ସାର୍ ଗୋଟେ ମନ୍ଦାରେ।
0: ଆଉ ସେଥିରେ କାଣ କିଛି ଖତ ସାର ବ୍ୟବହାର କରୁଛନ୍?
1: ହଁ, ଖତ ସାର ବ୍ୟବହାର ହଉଛି, କିଛି ପରିମାଣରେ ଗୋବର ଖତ ଦିଆ ହଉଛି, ଆଉ ସାର ବି ଦିଆ ହଉଛି। DAP ଟିକେ ଛୋଟ ଥିଲା ବେଳେ ଗଛ ଦିଆ ହଉଛି, ବାକି ସବୁ ପାଣି ହିଁ ଦିଆ ହଉଛି। ଗଛ ବଡ ହେଇଗଲା ପରେ ପାଣି ଖାଲି ଦଉ ଆଉ।
0: ତ ଆପଣ ତ ତରଭୁଜ ଚାଷ ଯେନ୍ କରିଛନ୍, ଏଥିରେ କେନ୍ କିସମର ଇଥର ଚାଷ କରିଛନ୍?
1: ଆମେ ତ ସାର୍ ଦୁଇଟା କିସମର କରିଛୁ, ସୁରୁଚି ମାୟା କରିଛୁ।
0: ଦୁଇଟା କରିଛନ୍?
1: ଆଜ୍ଞା।
0: ତ ଏହାଚିନ୍ ଯେନ୍ ଆପଣଙ୍କର ତରଭୁଜଟା କାଣା ବାହାରୁଛି କି କେନ୍ତା କାଣା ହଉଛି?
1: ହଁ, ବାହାରୁଛି ସାର୍, ଗୋଲ ଗୋଲ ଗୋଟେ ଟାଇପ୍ର ଆସିଛି, ଆଉ ଟିକେ ଲମ୍ବା ଟାଇପ୍ର ବି ଆସିଛି। ଆଉ
0: ତ ସେ ଗୋଟେ ସେ ସବୁଜ ରଙ୍ଗର ଆର ଗୋଟେ ସେ ଧଳା ଗାରଗାରିଆ ଯେନ୍ ଚିତା ଚିତା ହେଇ ଭଳିଆ ବି କରିଛନ୍? ନା
1: ନାଇଁ କରି ସାର୍, ସେଇଭଳିଆ
0: ଖାଲି ସବୁଜର
1: ସବୁଜର କରାହେଇଛି।
0: ତ ଏତେ ଦିନ ଭିତରେ ଆପଣଙ୍କର କିଛି ରୋଗ ପୋକ ସମସ୍ୟା ଦେଖା ଦେଲାନ?
1: ହଁ, ରୋଗ ପୋକ ସମସ୍ୟା ଗୁଟେ ଗୁଟେ ଗଛରେ ଦେଖା ଦେସି, ଅଗ ପଚା ରୋଗ, ଆଉ ପତ୍ର ସୁଡଙ୍ଗୀ ପୋକ, ସେଇ ଟାଇପ୍ର ପତ୍ର ଗୁଡା ବି ଗୁଟେ ଗୁଟେ ମରିଲା ଟାଇପ୍ର ହୁଏ, ଏସବୁ ହୁଏ ଆଉ।
0: ତ ଏସବୁ ହେଲେ କେନ୍ତା କାଣା କରସନ୍ ତାର ଦମନ ଲାଗି?
1: ଅଗ ପଚା ରୋଗର ଫୁରାଡ଼ିନ ବୋଲି ଗୋଟେ ମେଡ଼ିସିନ ଅଛେ, ହେଟା ମାରସୁଁ। ଆଉ ସେ ପତ୍ର ସୁଡ଼ଙ୍ଗି ହେଉଛେ, ତାର ଲାଗି ଗୋଟେ ଟ୍ରାଇଜପ୍ସ କି କ'ଣ ଗୋଟେ ଅଛି, ସେଇଟା ଆମେ
0: ଦୋକାନରୁ
1: ଆଣିକି ଦେଉଛୁ ଆଉ।
0: ତ ୟାଚିନ୍ କହିଲେ ଯେ ଆପଣଙ୍କର ତରଭୁଜ ସବୁ ହେଇଗଲାନ, ବିକା ଭଞ୍ଜା ଚାଲିଛେ ବୋଲିକରି, ତ ତରଭୁଜ ୟାଚିନ୍ ତ ବନେ ରେଟ୍ରେ ବିକା ହେଉଛେ, ତ ଲାଭ କେନ୍ତା ହେଉଛେ?
1: ଲାଭ ବି ହଉଛି, ଆଉ ଖରାରେ ବି ବହୁତ ମେହନତ କରିବାକୁ ପଡୁଛି, ନେବା ଆଣିବା ବି ଅସୁବିଧା ହଉଛି, ଟିକେ ଭାରି ଜିନିଷ ଗୁଡା, ତ ସେଇଥିପାଇଁ ଟିକେ ନେବା ଆଣିବାରେ ଟିକେ ଅସୁବିଧା ହୁଏ, ନହେଲେ ତ ବିକ୍ରିରେ ଠିକ ହିଁ ଚାଲିଛି ଏବେ ଆଉ।
0: ତ ଇନ ଆଉ ଗୋଟେ କଥା ଆମେ ପଚାରିବା ଲାଗି ଚାହିଁମୁ, ଯେ ଯାହା ବି ଚାଷବାସ ହେଲେ ସେଥିରେ ଗୋଟେ ସମସ୍ୟା ରହିଛି ବିକ୍ରି ପଟାର, ତ ଆପଣଙ୍କର ବିକ୍ରି ପଟାର କାଣା ସୁବିଧା ସୁଯୋଗ ଅଛି?
1: ଆମର ବିକ୍ରି ପଟାର ଆମର ପାଖରେ ମାର୍କେଟ ଅଛି, ଲହୁଣୀପଡ଼ା ବଜାରରେ ନେଇକିନା ଆମେ ବିକ୍ରି କରୁଛୁ, ପାଖାପାଖି ଯେଉଁ ଗମଲେଇ ବଜାର ବଣେଇ ବଜାର ହେଲା ସେଇଗୁଡ଼ାରେ ନେଇକି ବିକ୍ରି କରୁଛୁ, ଆଉ ବଜାର ବଜାର ଦିନ ଗୁଡ଼ାରେ ସପ୍ତାହରେ ଦୁଇଥର ତିନିଥର ନେଇକି ଆଉ।
0: ତ ଇହାଚିନ୍ ତ ବହୁତ ଖରା ହଉଛେ, ବିକ୍ରି ବଟା ଲାଗି ଯେନ୍ ଯାଉଥିବେ ଯେ ବହୁତ ଅସୁବିଧା ହଉଥିବା?
1: ହଁ, ବହୁତ ଅସୁବିଧା ହଉଛି, ଖରାରେ ବସିବା ପାଇଁ ପଡୁଛି, ଖରାରେ ବସିକି ଦିନ ସାରା ବିକ୍ରି କରିବା ପାଇଁ ପଡୁଛି ଆଉ।
0: ତ ଏ ବଜାର ମାନେ କାଣ ସପ୍ତାହକୁ ଥରେ ଦୁଇଥର ଲାଗ୍ସି ନା କାଣା?
1: ସପ୍ତାହକୁ ଦୁଇଥର ଲାଗ୍ସି।
0: ତ ଆଉ ଗୋଟେ କଥା, ଇନ ବିଶେଷ ସମସ୍ୟା ରହିଥିସି ଚାଷବାସରେ ଯେନ୍ଟା କି ଆମର ପାନି, ତ ପାନିର କାଣା ସୁବିଧା ଅଛେ ଯେ ଖରାଟିଆ ଚାଷ ମାନେ ସବୁ କରି ହଉଛି?
1: ପାଣିର ସୁବିଧା ନାଳ ଅଛି, ନାଳକୁ ବନ୍ଧ କରି ବାନ୍ଧି ଦେଇକି ଆମେ ସେ ଜାଗାରେ ପାଣି ଦିଆଦି କରୁଛୁ, ଯଦି ଶୁଖି ଶୁଖା ଯାଏ ହେଲେ ତାହେଲେ କୂଅ ସାହାଯ୍ୟରେ ବି ଆମେ ପାଇପ୍ ଲଗେଇକି ଦେଉଛୁ ଆଉ।
0: ତ ଏଇଟା ତ ଗଲା ଆପଣଙ୍କର ପନିପରିବା ଚାଷ, ଧାନ ଚାଷ ମାନେ କାଣା କାଣା କରସନ୍?
1: ଧାନ ଚାଷ ତ ବର୍ଷା ଦିନେ ହିଁ କରସୁଁ, ଆମର ପାଣି ଟିକେ ବେଶୀ ଅସୁବିଧା, ଯେହେତୁ ଧାନ ଚାଷ ବେଶୀ କରିବାକୁ ପଡେ ବୋଲି ଆମେ ଗାଁରେ ଖରାଦିନେ କରିପାରବାର ନାହିଁ ଆଉ, ପାଣି ଅସୁବିଧା ଯୋଗୁଁ ଆଉ।
0: ତ ଗଲା ଥର ଯେନ୍ ବର୍ଷା ଦିନିଆ କରିଥିଲେ, ଏଇଟା କାଁ ବିହନ ସବୁ ଚାଷ କରିଥିଲେ?
1: ଏ ସ୍ୱର୍ଣ୍ଣ ମୋତି ହଜାରେ ଏକ ଲାଲ ସେସବୁ ଧାନ ଗୁଡା ଆମର ଗାଁରେ ଯୋଉ
0: କରାଯାଏ,
1: ହାଇବ୍ରିଡ ବି କିଛି ପରସେଣ୍ଟ କିଣି ଆଣିକି କରୁ ଆଉ।
0: ତ ଆପଣଙ୍କର ଯେନ୍ ହାଇବ୍ରିଡ କରୁଛନ୍ ଆଉ ଦେଶୀ କରୁଛନ୍, କେନ୍ଟା ଭଲ ଚାଷ ହଉଛି?
1: ଭଲ ଚାଷ ତ ଦୁଇଟା ହୁଏ, ହାଇବ୍ରିଡ ହାଇବ୍ରିଡ ଭଳିଆ ହୁଏ, ଆଉ ଦେଶୀ ଦେଶୀ ଧାନ ଗୁଡା ଟିକେ ଅଲଗା ହୁଏ ଆଉ।
0: ଅମଳଟା କେନ୍ଟା ବେଶୀ ହଉଛି?
1: ଅମଳଟା ହାଇବ୍ରିଡଟା ବେଶୀ ହଉଛି ଆଉ।
0: ତ ହାଇବ୍ରିଡ ଚାଷ ମାନେ କେତେ ବର୍ଷ ହେଲା କରୁଛନ୍? ଧାନଟା
1: ହାଇବ୍ରିଡ ଚାଷ ହେଇଗଲାନି 10 ବର୍ଷ ଖଣ୍ଡେ, ଆମେ ବିହନଟା ଲ୍ୟାମ୍ପରୁ ଆଣିକି କରୁ ଆଉ।
0: ମାନେ ସେନ କାଣା ସବସିଡି ମିଲ୍ସି କି କେନ୍ତା କାଣା?
1: ସବସିଡି ମିଲ୍ସି କିଛି ପରସେଣ୍ଟ, ବାହାରେ କିଣିବାର ଅପେକ୍ଷା ଟିକେ କମ୍ ପଡ଼ସି।
0: ଆଉ ଧାନ ମାନେ ଯେନ୍ ଚାଷ କରସନ୍, ଲ୍ୟାମ୍ପରେ ବି ଦେସନ୍ କେ ବିକ୍ରି ବଟା ଲାଗି?
1: ହଁ, ଲ୍ୟାମ୍ପରେ ହିଁ ଆମେ ଯେତେ ଚାଷ କରୁଛୁ ପ୍ରାୟ ସବୁ ଲ୍ୟାମ୍ପରେ ହିଁ ଦେଇଦେଉଛୁ।
0: ତ ନାନୀ, ଆଜ ଆପଣ ଆପଣଙ୍କର ଚାଷବାସ ବିଷୟରେ ବହୁତ ସୁନ୍ଦର ଭାବେ ବତାଲେ, ଆରୁ ଆପଣ ଆମର ଆକାଶବାଣୀକେ ସମୟ ଦେଇଥିବାରୁ, ଆମର ଆକାଶବାଣୀ ତରଫରୁ, ଆମର କିଷାନବାଣୀ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଜୁହାର।
1: ହଁ ସାର।

0: ସମାରୁ ଦାଦା,
1: ହଁ ଗୁରୁବାରୀ।
0: ଇ ନାନି ତ କେତେ ବଢିଆ ଭାବେ ଚାଷବାସ କରିଛନ୍ ଗା।
1: ହଏ ଗା, ଚାଷବାସରେ ବନେ ଲାଗିଛନ୍। ଆରୁ ନିହାତି ଚାଷବାସ ତ କରବାର କଥା ନେଇ କେ।
0: ହଇ ଦାଦା,
1: ଖାଲି ମୁନୁଷ ପିଲା ଚାଷ କରବେ ବୋଲି ହେନ୍ତା କିଛି ମାନେ ନେଇ। ଆର୍ ଆଜିକାଲି ତ ଆମର ନାନି ବୋହେନ ମାନେ ବି ସବୁ କ୍ଷେତ୍ରରେ ଆଗକେ ବଢ଼ଲେନ।
0: ହଇ ଦାଦା, ବେଲେ ଦାଦା,
1: ହଁ ହଁ,
0: ଦେଖ ଦେଖ, ଆମେ ଚାଷବାସର କଥାବାର୍ତ୍ତା ଶୁଣୁ ଶୁଣୁ, ଆମର ବଜାର ହାଟେ କେନ୍ତା କେନ୍ତା ପନିପରିବାର ଦରଦାମ ମାନେ ଥିଲା ଯେ, ସେ ବିଷୟରେ ବି ଜାଣିବାର ଲାଗି ସମୟ ହେଇଗଲାନ।
1: ବିଲକୁଲ ଗା, ବୋଇଲେ ଜଣେ ଦଉସେନେ।
0: ହଇ ହଇ,
1: ବୋଇଲେ ଆମର ରାଉରକେଲା ବଜାର ହାଟେ ପନିପରିବା ସବୁ କିଲୋଗ୍ରାମ ପିଛା ଇ ଭଳିଆ ଦରଦାମରେ ବିକ୍ରି ବଟା ହଉଥିଲା। ବୋଇଲେ ଆଲୁଟା କିଲୋ ପିଛା 20 ଟଙ୍କା, ପିଆଜ 25 ଟଙ୍କା, ଟମାଟର 40 ଟଙ୍କା, ବାଇଗନ 30ରୁ 40 ଟଙ୍କା, ବରବଟି 40 ଟଙ୍କା, ଭେଣ୍ଡି 30ରୁ 40 ଟଙ୍କା, ଲାଉ ଗୋଟାକେ 15ରୁ 20 ଟଙ୍କା, ଜହ୍ନି 30ରୁ 40 ଟଙ୍କା, କାଖେର 20ରୁ 30 ଟଙ୍କା, କଞ୍ଚା କଦେଲ 40ରୁ 50 ଟଙ୍କା, କରଲା 40 ଟଙ୍କା, ବନ୍ଧାକୋବି 20ରୁ 30 ଟଙ୍କା, ଫୁଲକୋବି 40 ଟଙ୍କା, ମାଖନ 20ରୁ 30 ଟଙ୍କା, ସାରୁ 50 ଟଙ୍କା, ଗାଜର 40ରୁ 50 ଟଙ୍କା, ବିଟ 40 ଟଙ୍କା, ପଟଲ ବି ହେନ୍ତା 40 ଟଙ୍କା, କଞ୍ଚା ମିର୍ଚା 80ରୁ 100 ଟଙ୍କା, ଅଦା 120 ଟଙ୍କା, ଆରୁ ଲେସୁନ 150ରୁ 160 ଟଙ୍କା।
0: ବେଲେ ସମାରୁ ଦାଦା,
1: ହଁ ହଁ,
0: ବଜାର ହାଟର ହାଲଚାଲ ବିଷୟରେ ତ ଜଣେଇଦେଲା, ହେଲେ ଦେଖ ଦେଖ ଆମର ପାଣିପାଗ ସୂଚନା ବି ଆସି ପହଞ୍ଚିଲାନ।
1: ବୋଇଲେ ଜଣେଇ ଦଉସେନେ।
0: ହଇ ଦାଦା, ବେଲେ ଆମର ସୁନ୍ଦରଗଡ଼ ଜିଲ୍ଲାର ପାଣିପାଗ ବିଭାଗ କିରେଇରୁ ଯେନ୍ ସୂଚନାଟା ଆସି ପହଞ୍ଚିଛେ, ସେ ସୂଚନା ଅନୁସାରେ ଆସବା 24 ଘଣ୍ଟା ଭିତରେ ଆମର ଜିଲ୍ଲାର ପାଗଟା କେନେ କେନ୍ତା ଟିକେ ରଚେ ମେଘୁଆପାଗ ଦେଖା ଦେଇପାରେ, ତାର ସାଙ୍ଗେ ସାଙ୍ଗେ କେନେ କେନ୍ତା 8 ମିଲିମିଟର ତକ ବର୍ଷା ହେବାର ବି ସମ୍ଭାବନା ରହିଛି। ଇ ତାର ସାଙ୍ଗେ ସାଙ୍ଗେ ଯେନ୍ ସର୍ବୋଚ୍ଚ ତାପମାତ୍ରାଟା ରହିବା ସେଟା 41°C ଆଉ ସର୍ବନିମ୍ନ ତାପମାତ୍ରାଟା 27°C ରହିପାରେ। ଇ ତାର ସାଙ୍ଗେ ସାଙ୍ଗେ ଯେନ୍ ସର୍ବୋଚ୍ଚ ଆର୍ଦ୍ରତାଟା ରହିବା ସେଟା ଶତକଡ଼ା 66% ଆଉ ସର୍ବନିମ୍ନ ଆର୍ଦ୍ରତାଟା ଶତକଡ଼ା 27% ରହିପାରେ। ଇ ତାର ସାଙ୍ଗେ ସାଙ୍ଗେ 202° ତଳୁଆ ପବନ ବହିପାରେ, ଯେନ୍ଟାକି ଘଣ୍ଟା ପ୍ରତି 4 କିଲୋମିଟର ବେଗରେ ବହିବା ବୋଲି ଅନୁମାନ କରାଯାଉଛି।
1: ବୋଲେ ଇ ଭଳିଆ ପାଣିପାଗର ସୂଚନା ଅଛି ନେଇକେ। ହେଲେ ଗୁରୁବାରୀ,
0: ହଇ ଦାଦା,
1: ଦେଖ ଗା, ଏତେ ସବୁ କଥାବାର୍ତ୍ତା ଆମେ ବୈଠକି ନ ପକାଲା, ତାରପରେ ସୂଚନା ମାନେ ବି ତ କହିଲା, ବୋଇଲେ ବୈଠକି ସରାବାର ସମୟ ବି ହେଲାନ।
0: ହଇ ଦାଦା, ବେଲେ ଚାଲ ଆମର ଚାଷୀ ଭାଇ ବହିନ ମାନକେ ଠିକନାଟା ଜଣେଇ ଦଉ ଆଉ ଘରକେ ଜିମା।
1: ହଏ ଗା।
0: ବେଲେ ଚାଷୀ ଭାଇ ବହିନ ମାନେ, ଆପଣ ମାନକେ ଆମର କାର୍ଯ୍ୟକ୍ରମ କେନ୍ତା ଲାଗିଲା, ଆଉ ଆପଣ ମାନେ ନିଜେ ବି କେନ୍ କେନ୍ ଉନ୍ନତିମୂଳକ କାମ ମାନେ ସବୁ କରୁଛନ୍, ସେ ସବୁ କଥା ମାନକେ ଚିଠି ମାଧ୍ୟମରେ ଜଣାବେ। ଆଉ ଚିଠିରେ ଯେନ୍ତା କିରି ହେଲେ ନିଜର ମୋବାଇଲ ନମ୍ବରଟା ଲେଖିବେ, ସେ ମୋବାଇଲ ନମ୍ବରଟା ପାଇକିରି ଆମେ ଆପଣ ମାନକେ ଆମର ବୈଠକିରେ ସାମିଲ କରବା ଲାଗି ଚେଷ୍ଟା କରମୁ। ବେଲେ ଆମକେ ଚିଠି ଲେଖବା ଠିକନା ହଉଛେ,
1: କିଷାନବାଣୀ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ ରାଉରକେଲା, ପିନ୍ ନମ୍ବର 769042।
0: ବେଲେ ଚାଷୀ ଭାଇ ବହିନ ମାନେ, ଆପଣ ମାନେ ତ ଜାଣିଛନ୍ ଯେ ଆମର ଇ କିଷାନବାଣୀ କାର୍ଯ୍ୟକ୍ରମଟା କେନ୍ଦ୍ର କୃଷି ମନ୍ତ୍ରଣାଳୟ ଭାରତ ସରକାରଙ୍କ ତରଫରୁ ପ୍ରସାରଣ କରାଯାଇଛି।
1: ବୋଇଲେ ଚାଷୀ ଭାଇ ବହିନ ମାନେ, ଆଜିର ଲାଗି ଆମର ଗୁରୁବାରୀ ବହିନ କେ ଆଉ ଇ ସମାରୋହ ଦାଦା କେ ବୈଠକ ନୁ ବିଦାୟ ଦଉନ୍।
0: ଜୁହାର।

ଶ୍ରୋତାବନ୍ଧୁ ଶୁଣୁଥିଲେ କିଷାନବାଣୀ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏ ଟେଲିଫୋନ୍ ନମ୍ବରରେ 7008248758। ନମ୍ବରଟି ଅଥର କରି ରଖୁଛି 7008248758। ଆପଣ ଅଟେଣ୍ଡ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ।

ସଦାନନ୍ଦ ବର୍ତ୍ତମାନ ଆସନ୍ତୁ ଆରମ୍ଭ କରିବା ହିନ୍ଦୀ ଚଳଚ୍ଚିତ୍ର ଗୀତ କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ପ୍ରଥମେ ଶୁଣିବା ନକାବ ଚଳଚ୍ଚିତ୍ରରୁ, ଗୀତରୁ ଗାଇଛନ୍ତି ଜାଭେଦ ଅଲି, ରଚନା ସମୀର, ସଙ୍ଗୀତ ପ୍ରୀତମ।

ପରବର୍ତ୍ତୀ ଗୀତ ଶୁଣିବା ୱୋଲ୍ ଲମ୍ଭେ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ଗ୍ଲେନ୍ ଜୋନ୍, ରଚନା ସାୟଦ କାଦ୍ରୀ, ସଙ୍ଗୀତ ପ୍ରୀତମ୍।

କାର୍ଯ୍ୟକ୍ରମ ଶେଷରେ ଶୁଣିବା କସୁର ଚଳଚ୍ଚିତ୍ରରୁ। ଗୀତରୁ ଗାଇଛନ୍ତି ଅଲକା ୟାଗ୍ନିକ ଏବଂ କୁମାର ସାନୁ, ରଚନା ସମୀର, ସଙ୍ଗୀତ ନଦୀମ ଶ୍ରବଣ।

ଶ୍ରୋତାବନ୍ଧୁ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ବର୍ତ୍ତମାନ ଆସନ୍ତୁ ଆରମ୍ଭ କରିବା ଓଡ଼ିଆ ଆଲବମ୍ ଗୀତ କାର୍ଯ୍ୟକ୍ରମ। ପ୍ରଥମେ ଶୁଣିବା ପଙ୍କଜ ଏବଂ ଶୈଳଭାମାଙ୍କ କଣ୍ଠରେ ଗୀତ ରଚନା ଗୁରୁ ଶତପଥୀ।

ଗୀତଟି ଶୁଣିଲେ ଶକ୍ତି ମିଶ୍ରଙ୍କ କଣ୍ଠରେ, ରଚନା ଥିଲା ଗୁରୁ ଶତପଥୀଙ୍କର। ଶ୍ରୋତାମାନେ ଶୁଣୁଛନ୍ତି ଓଡ଼ିଆ ଆଲବମ୍ ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ନମ୍ବରଟି ଆଉଥରେ କହି ରଖୁଛି 7008248758। ଶୁଣୁଛନ୍ତି ଓଡ଼ିଆ ଆଲବମ୍ ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଗୀତ ଶୁଣିବା ଗୁରୁ ଶତପଥୀଙ୍କ ରଚନାର, କଣ୍ଠଶିଳ୍ପୀ ସେଲୁ।

ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ କରନ୍ତୁ ଏହି ଟେଲିଫୋନ ନମ୍ବରକୁ 8249809672। ନମ୍ବରଟି ଆଉଥରେ କହି ରଖୁଛି 8249809672। ଶ୍ରୋତାବନ୍ଧୁ ଶୁଣୁଛନ୍ତି ଓଡ଼ିଆ ଆଲବମ୍ ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଏଥର ଶୁଣିବା ରତିକାନ୍ତ ଶତପଥୀଙ୍କ କଣ୍ଠରେ ଗୀତ ରଚନା ଗୁରୁ ଶତପଥୀ।

ସେତାବନ୍ଧ ଗୀତ ସହ ଶେଷ ହେଲା ଓଡ଼ିଆ ଆଲବମ୍ ଗୀତ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ବର୍ତ୍ତମାନ ଆସନ୍ତୁ ଶୁଣିବା ନାଟକ ଝଡ଼, ରଚନା ଶ୍ରୀ ଦ୍ୱାରିକାନାଥ ନାୟକ ଏବଂ ପ୍ରଯୋଜନା ଶ୍ରୀ ଭାଗୀରଥୀ ମିଶ୍ର।

0: ରାସ୍ତା ଦେଖି ଚାଲିଯିବା।
1: ବିଜୟ, ତୁ ଠିକ କହୁଛୁ ଯେ ଏ ଜାଗାଟି ଭାରି ନିଛାଟିଆ ଲାଗୁଛି।
0: ନିଛାଟିଆ ସ୍ଥାନ ମୋତେ କିନ୍ତୁ ଭାରି ଭଲ ଲାଗେ ଶଙ୍କର।

0: ଅଚାନକ କେଉଁ ଏକ କୋଣରୁ ବିନ୍ଦୁଟିଏ ପରି ଦିଶୁଥିବା କଳାମେଘ ତାର ଆକାର ବୃଦ୍ଧି କରି ସମଗ୍ର ଆକାଶକୁ ଗ୍ରାସ କରିଦେଲା।
1: ଏକ କର୍କଶ ଶବ୍ଦରେ ଆରମ୍ଭ ହେଲା ଛଡ଼।

0: ସାମାନ୍ୟ ଝଡ଼ କ୍ରମଶଃ ପରିବର୍ତ୍ତିତ ହେଲା ପ୍ରଚଣ୍ଡ ବାତ୍ୟାରେ। ଗଛ ପତ୍ର ସବୁ ଦୋହଲିବାକୁ ଲାଗିଲେ। ଗଡ଼ମର ଶବ୍ଦ କରି ବିରାଟ କାଏ ବୃକ୍ଷ ଗୁଡ଼ିକ ହେଲେ ଧରାଶାୟୀ। ଘର ଗୁଡ଼ିକର ଛାତ ସବୁ ଉଡ଼ିଯାଇ ପାଖ ପାହାଡ଼ରେ ପିଟି ହୋଇ ଛିନ୍ଛତ୍ର ହେବାକୁ ଲାଗିଲା। ପରେ ପରେ ଆରମ୍ଭ ହେଲା ଘଡ଼ଘଡ଼ିର ରୌଦ୍ର ଶବ୍ଦ ଆଉ ତୁମୁଳ ବର୍ଷା। ଦେବଦେବ ମହାଦେବଙ୍କ ତାଣ୍ଡବ ନୃତ୍ୟ ଭଳି ପୃଥିବୀଟା ନାଚିବାକୁ ଲାଗିଲା। ଆମେ ରହୁଥିବା ତମ୍ବୁଟି ବି ଉଡ଼ିଗଲା। ଆମେ ହେଲୁ ବୁଦ୍ଧିହୀନ, ଆଶ୍ରୟହୀନ, କିଙ୍କର୍ତ୍ତବ୍ୟ ବିମୂଢ଼। ଦିଗହରା ପଥିକ ପରି ଖୋଜି ବୁଲିଲୁ ଛାତ ଟିକିଏ ପାଇଁ। ଛତ୍ର ମିଳିଲା ନାହିଁ, ଛାଉଣି ମିଳିଲା ନାହିଁ। ଛତ୍ର ଭଙ୍ଗ ଦେଲୁ ସମସ୍ତେ, ମୋ ଶଙ୍କର ବନମାଳୀ ହରି ସମସ୍ତେ।
1: ପ୍ରାଣ ବିକଳରେ ଦୌଡ଼ୁ ଦୌଡ଼ୁ ମୋର ମନେ ପଡ଼ିଲା ମିସେସ୍ ବେହେରାଙ୍କୁ ଆମେ ତମ୍ବୁ ପାଖରେ ଛାଡ଼ି ଦେଇ ଆସିଛୁ।
0: ସତେ ଯେମିତି ନିଜ ଜୀବନଟା ନିଜ ପାଇଁ ଯେତେ ମୂଲ୍ୟବାନ, ପର ପାଇଁ ନୁହେଁ। ଆମେ ସମସ୍ତେ ତାଙ୍କୁ ଛାଡ଼ି ଦେଇ ଦୌଡ଼ିବାରେ ଲାଗିଲୁ।
1: ଛଡ଼ରେ ତମ୍ବୁଟା ଉଡ଼ିଯାଉଛି, ପାଉଁଶ ଅଗରେ ଲାଗିଥିବା ଲୁହାକଣ୍ଟା ମିସେସ୍ ବେହେରାଙ୍କ ଛାତିରେ ଭୁସି ହେଇଯାଉଛି।
0: ଶ୍ରୀମତୀ ବେହେରା ଚିତ୍କାର କରୁଛନ୍ତି, ଅଥଚ ସେ ଚିତ୍କାର ଆମକୁ ଶୁଭୁ ନାହିଁ।
1: ପରେ ପରେ ପାଖରେ ଥିବା ବିରାଟ ପିପଳ ଗଛଟା ସେହି ତମ୍ବୁ ଉପରେ ମୁହଁ ମାଡ଼ି ପଡ଼ିଗଲା। ଓ

0: ଯେ ସେ ଲାଶଟାକୁ ଉଠାଯିବ କେମିତି, ରାସ୍ତା କେମିତି ପାଇବା, ଏସବୁ ଠିକ କଲେ ମୁଁ ଜାଣନ୍ତି ଯେ ତୋର କିଛି ବୁଦ୍ଧି ଅଛି।
1: ଆରେ ବୁଦ୍ଧି ଅଛି ବୋଲି ତ କହିପାରୁଛି, ମୋର ତ ଭୋକ ଅପସରେ ରହିବା ରୀତିମତ ଗୋଟେ ଅଭ୍ୟାସରେ ପରିଣତ ହେଲାଣି।
0: ମାନେ?
1: ହଁ ଶଙ୍କର, ଏମ୍ ଏ ପାସ୍ କରିବାର 10 ବର୍ଷ ହେଲାଣି। ଏ 10 ବର୍ଷ ମୋର କେବଳ ସମାଜସେବା ନାଁରେ ବିତି ଯାଇଛି ସିନା, ପେଟ ଭରିନି। ଚାକିରି ଖଣ୍ଡିଏ ପାଇବା ପାଇଁ ଏ ଅଫିସରୁ ସେ ଅଫିସ, ସେ ଅଫିସରୁ ଏ ଅଫିସ, କେତେ ଯେ ଧାଦୌଡ଼ କରିଛି ତାର ସୀମା ନାହିଁ। ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜର ଅସରନ୍ତି ବେକାରଙ୍କ ପଟୁଆର ଭିତରେ ମୋ ବି ଜଣେ। ଏବେ କିନ୍ତୁ ସେଇ ଧାଡ଼ିରେ ଛିଡ଼ା ହେବା ପାଇଁ ଲାଛ ଲାଗୁଛି। ସେଇଠି ପୂର୍ଣ୍ଣଚ୍ଛେଦ ପକାଇ ଏବେ ସ୍ୱେଚ୍ଛାସେବୀ ଭାବେ ପର

0: ବନମାଳି ବାବୁଙ୍କର କିଛି ଖୋଜ ଖବର ରଖିଛୁ?
1: ନାଇଁ ତ ଆଜ୍ଞା, ସେ ତ ସେ ଭୋକିଲା ଲୋକଙ୍କର ତାଲିକା କରିବା ପାଇଁ ଯାଇଥିଲେ, ସେତେବେଳକୁ ଦିନ ଦୁଇଟା ହେଇଥିଲା। ତାପରେ ତ ଆଜ୍ଞା ତ ମୁଁ ତାଙ୍କୁ ଦେଖିନାହିଁ।
0: ସେ ଆମ ସଙ୍ଗେ ଆସିଥିଲେ, ଅଥଚ
1: ଏଇ ଅନ୍ଧାରେ କିଏ କାହାକୁ କେମିତି ବା ଖୋଜିବ ବାବୁ? ମୋ ଭାଗ୍ୟ ଭଲ, ମୁଁ ଆପଣମାନଙ୍କୁ ଏଇଠି ଠୋରେଇ ପାରିଲି, ନହେଲେ ମୋ ପ୍ରାଣଟା ଆଉ କ'ଣ ଥାଆନ୍ତା? କେତେବେଳଠୁ ଚିଲ ଶାଗୁଣକା ପେଟ ଭିତରକୁ ଯାଇସାରନ୍ତାଣି।
0: ନା ନା, ତାଙ୍କୁ ଖୋଜିବାକୁ ପଡ଼ିବ। ଅବଶ୍ୟ ବନମାଳୀ ବାବୁ ଭାରି ଚତୁର ଲୋକ, ସହଜେ ଠିକଣା ହଜାଇ ଦେବାର ଲୋକ ନୁହନ୍ତି। ହେଲେ ମୋର ଭୟ ହେଉଛି, ଯଦି କିଛି ଅଘଟଣ ଘଟିଥାଏ
1: ବାବୁ।
2: ଆପଣ ଠିକ୍ କହିଛନ୍ତି ଶଙ୍କର ବାବୁ, ଅନ୍ଧାର ହେଲେ ବି ଠିକଣା ଜାଗାରେ ପହଞ୍ଚି ଯାଇଛି ତ।
0: ଆରେ ବନମାଳୀ ବାବୁ ଯେ, ଆସନ୍ତୁ ଆସନ୍ତୁ, ଏବେ ଆପଣଙ୍କର କଥା ପଡ଼ିଥିଲା। ଶହେ ବର୍ଷ ବଞ୍ଚିବେ ଆପଣ?
2: ଶହେ ବର୍ଷ କଥା ଛାଡ଼ନ୍ତୁ ଶଙ୍କର ବାବୁ, ଏବେ ଏଠୁ ଆମେ କେମିତି ବଞ୍ଚିବା ସେଇ କଥା ବିଚାର କରନ୍ତୁ। ଜୀବନ ବଞ୍ଚେଇ ଆସିଛିଟି, ଭଲରେ ଭଲରେ ସ୍କୁଲ ଘରଟା ପାଖରେ ଥିଲା, ଛାତଟା ସିନା ଉଡ଼ିଗଲା, ହେଲେ କାନ୍ଥକୁ ଜାବୁଡ଼ି ପରା ସେମିତି ରହିଗଲି 3-4 ଘଣ୍ଟା। ଅନ୍ଧାର ହେଇ ଆସିଲା ପରେ ତ ମୁହଁକୁ ମୁହଁ ଦିଶୁନି, ବହୁ ଡାକ ପକେଇଲି, ହେଲେ କିଏ ଜଣେ ପାଖରେ ଥିଲେ ତ ସେ ଡାକ ଶୁଣିବ? ଖାଲି ଭଗବାନଙ୍କୁ ଡାକୁଥାଏ, ସେ ଡାକ ଶୁଣିଲେ ମୁଁ ଆପଣମାନଙ୍କୁ ପାଇଗଲି।
1: ଭଲ ହେଲା ଆମକୁ ପାଇଗଲେ, ନହେଲେ ଆମମାନଙ୍କୁ ପାପ ଛୁଇଁ ସାରିଥିଲା।
0: ଆପଣ ଜାଣନ୍ତି ବନମାଳୀ ବାବୁ?
2: କ'ଣ?
0: ମିସେସ୍ ବେହେରା
2: ଜାଣେ।
1: କ'ଣ ଜାଣନ୍ତି?
2: ସେ ଆଉ ଏ ଜଗତରେ ନାହାନ୍ତି।
1: ଆପଣ?
2: ମୁଁ ସେଆଡ଼ୁ ଆସୁଛି।
0: ଏବେ କ'ଣ କରାଯିବ?
2: କିଛି ଚିନ୍ତା କରିବାର ନାହିଁ, ମିସେସ୍ ବେହେରାଙ୍କର ପରି ଜନସେବିକା ଆମ ଦେଶରେ ବିରଳ। ନିଜ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ସେ ଆଜି ଅମର, ତାଙ୍କରି ଆତ୍ମା ଅମରଧାମରେ ବିଚରଣ କରି ଏଇ ଦେଶର କୋଟି କୋଟି ଲୋକଙ୍କର ଉପରେ ଆଶୀର୍ବାଦ ଢାଳୁ, ଫୁଲ ଚନ୍ଦନ ବିଞ୍ଚୁ। ସମସ୍ତେ ଯେପରି ଦେଶ ଗଠନ କାର୍ଯ୍ୟରେ ନିଜର ତନୁ ମନକୁ ଲୀନ କରି ମହାନ ମା ଭାରତୀୟ ଚିନ୍ତାଧାରାରେ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ କରନ୍ତୁ, ଆଉ ସେହି ହେବ ମିସେସ୍ ବେହେରାଙ୍କର ଅମର ଆତ୍ମା ପ୍ରତି ଆମର ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।
1: ଯୁଗେ ଯୁଗେ ଈଶ୍ୱର ଆପଣଙ୍କ ଭଳିଆ ପୁଅ ଏ ଦେଶକୁ ଦେଇଥାନ୍ତୁ ଆଜ୍ଞା।
2: ଖାଲି ସେତିକି ନୁହେଁ ହରି, ମିସେସ୍ ବେହେରାଙ୍କର ସ୍ମୃତିକୁ ଯୁଗ ଯୁଗ ଧରି ମନେ ପକାଇବା ପାଇଁ ଆମକୁ ଅନେକ କିଛି କରିବାକୁ ପଡ଼ିବ। ତାଙ୍କର ଜୀବନୀ ପୁସ୍ତକ ପ୍ରକାଶନର ବ୍ୟବସ୍ଥା କରି ତାକୁ ଉନ୍ମୋଚନ କରିବାକୁ ହେବ ବିରାଟ ଦର୍ଶକ ମଣ୍ଡଳୀଙ୍କ ସମ୍ମୁଖରେ। ତାଙ୍କ ନାମରେ ପ୍ରତିବର୍ଷ ବକ୍ତୃତା ମେଳାଗୁଡ଼ିକ ସହର ମଫସଲରେ ସ୍କୁଲ କଲେଜରେ ଅନୁଷ୍ଠିତ କରିବାକୁ ହେବ। ସହରର ମୁଖ୍ୟ ଛକରେ ମିସେସ୍ ବେହେରାଙ୍କର ଏକ ଆବକ୍ଷ ପ୍ରତିମୂର୍ତ୍ତି ସ୍ଥାପନ ନେଇ ସରକାରଙ୍କ ପାଖରେ ଦାବି କରିବାକୁ ହେବ।
1: ଓ ବନ୍ଦ କରନ୍ତୁ, ବନ୍ଦ କରନ୍ତୁ ସେସବୁ ଅବାଞ୍ଛିତ ଶବ୍ଦଗୁଡ଼ାକ। ମୃତ ବ୍ୟକ୍ତିର ଚିନ୍ତା କରିବାଠୁ ବରଂ ଭଲ ଜୀଅନ୍ତା ମଣିଷଗୁଡ଼ିକୁ କେମିତି ମୃତ୍ୟୁମୁଖରୁ ବଞ୍ଚାଯିବ ସେହି ଚିନ୍ତା କରିବା। ଆପଣଙ୍କ ଏହି ମଧୁର ଶବ୍ଦଗୁଡ଼ିକରେ ଆମ ପେଟ ଭରିବନି, ବୁଝିଲେ? ଏମିତି ଭୋକ ଉପାସରେ ପଡ଼ି ରହିବା କ'ଣ ଭଲ ଲାଗୁଛି?
2: ନା, ସେପରି ହେବାକୁ ଦିଆଯିବ ନାହିଁ। ବନମାଳୀ ମହାପାତ୍ର ବଞ୍ଚିଥିବା ଯାଏ କେହି ଭୋକରେ ପଚିସଢ଼ି ଯାଇପାରିବେ ନାହିଁ। ସମସ୍ତଙ୍କର ପେଟରେ ଦାନା ଓ ପିଠିରେ କନା ଦେବା ପାଇଁ ମୁଁ ସବୁ ବ୍ୟବସ୍ଥା କରିଦେବି, ଖାଲି ଆପଣମାନେ ମୋ ହାତ ମୁଠାକୁ ଟାଣ କଲେ ହେଲା।
1: ଏ କୌଣସି ନିର୍ବାଚନ ସଭା ନୁହେଁ କି ଚାଷୀ ମଜଦୁର ସମ୍ମିଳନୀ ନୁହେଁ, ବୁଝିଲେ? ବୁଝିଲେ ମହାପାତ୍ର ବାବୁ?
2: ଯେଉଁଠି ଥିଲେ ବି ମୁଁ ନେତା ଶ୍ରୋତା ନୁହେଁ। ଚାଲ ସମସ୍ତେ ମିଶି ଖାଦ୍ୟ ଅନ୍ୱେଷଣ କରିବା, ଏହି ଘନ ଅନ୍ଧାର ଭିତରେ କେଉଁଠି ହେଲେ ତ ଆଲୁଅ ଟିକେ ପାଇବା।
1: ହଉ ତାହେଲେ ଆପଣଙ୍କର କଥା ରହୁ। ବିଜୟ ହରି, ଚାଲ ସମସ୍ତେ ଧାଡ଼ି ହୋଇଯିବା, ନଚେତ ଆମେ ବାଟରେ ହଜିଯିବାର ସମ୍ଭାବନା ରହିଛି। ହରି ତୁ ଆଗ ଚାଲ।
3: ବାବୁ ମୁଁ ବୁଢ଼ା ଲୋକ, ଆଖିକୁ ବେଶୀ ଦିଶେ ନାହିଁ।
1: ଚାଲ କହୁଛି।
3: ନାଇଁ ବାବୁ, ଅକାଳରେ ଝଡ଼ି ପଡ଼ିଲେ ମୋ ଘର ଭାସିଯିବ ହଜୁର, ଗୋଟେ ବୋଲି ଝିଅ ମୋର ଏକଲା ହେଇଯିବ, ମୁଁ ସଭା ପଛରେ ରହିବି ବାବୁ।
2: ଆପଣ ଚାଲନ୍ତୁ ନା ଶଙ୍କର ବାବୁ, ମୁଁ ଆପଣଙ୍କର ହାତ ଧରି ପଛେ ପଛେ ଯାଉଥିବି ଯେ, ଆପଣଙ୍କର କିଛି

0: ଆଗରୁ ନା କ'ଣ କହୁଛୁ ବିଜୟ? କାହିଁକି ବନମାଳୀ ମହାପାତ୍ର ତ ବହୁତ ଭାଷଣ ମାରୁଥିଲେ, ସେ ନିଜେ ନେତୃତ୍ୱ ନିଅନ୍ତୁ।
1: ନିଅନ୍ତି ଯେ, ହେଲେ ଭୟ ହେଉଛି କିଛି ଅଘଟଣ ଘଟିଲେ ମୋ ଭଳି ଜଣେ ଦେଶ ସେବକ ଜନନେତା ଏ ଦେଶରେ ପୁଣି କେବେ ଜନ୍ମ ହେବେ କି ନାହିଁ ସେ କଥା ଭାବୁଛି।
0: ଓହୋ, ହଉ ହଉ ହଉ, ଚାଲନ୍ତୁ, ମୁଁ ସଭା ଆଗରେ ରହିବି, ମୋ ପଛରେ ଶଙ୍କର, ତାଙ୍କ ପଛରେ ମହାପାତ୍ର ବାବୁ, ଏବଂ ସଭା ଶେଷରେ ହରି। ନା କ'ଣ କହୁଛୁ ହରି? ବାଘ ଆଗଡ଼ୁ ଖାଇଲେ ମୋତେ ଖାଇବ,

0: ଯେକୌଣସି ପ୍ରକାରେ ଖାଇବା ଜିନିଷ ନେଇ ଆସନ୍ତୁ। ଭାବନ୍ତୁ ନାହିଁ ଏଇ ଧମକ ଖାଲି ବନମାଳୀ ଦେଉଛି, ଜନନେତା ବନମାଳୀ ମହାପାତ୍ର ଏଇଟା ହେଉଛି ତାଗିଦ।
1: ଆପଣ ବୁଝୁନାହାନ୍ତି କାହିଁକି ବନମାଳୀ ବାବୁ, ସ୍ପେଶାଲ ରିଲିଫ ଅଫିସର ଏବେ ନିଜେ ଜଣେ ବାତ୍ୟା ପ୍ରପୀଡ଼ିତ ଲୋକ।

0: କ'ଣ ଆତ୍ମସମ୍ମାନ ନାହିଁ? ହରି, ତୁ ଯାହା ଯେଉଁଠି ପାଇବୁ ନେଇ ଆସିବୁ।
1: ଏ ବୁଢ଼ାଟାକୁ ଏ ଶୀତ ରାତିରେ କାହିଁ କଷ୍ଟ ଦେଉଛ ବାବୁ? ବୁଢ଼ା ଲୋକ, ମୁଁ ଗଲେ ଆଉ ଫେରି ଆସିପାରିବି?
0: ତତେ ଯିବା ପାଇଁ ପଡ଼ିବ, ମୋ କଥାରେ ଜବାବ ଦେଉଛୁ? ମୁଁ ଦେଖୁଛି ତୋ ମୁହଁ ତ ବେଶ ବଢ଼ିଗଲାଣି। ମୋ କଥା ମାନ, ତୁ ଶୀଘ୍ର ଏଠୁ ଯା, ଯେଉଁଠି ଯାହା ଖାଇବା ଜିନିଷ ପାଇବୁ ନେଇ ଆ। ଖବରଦାର, ଖାଲି ହାତରେ ଆସିବୁନି
1: ବାବୁ।
0: ତୁ ଯାହା କହୁଛି।
2: ହଁ, ଆପଣ ଠିକ କହିଛନ୍ତି। ହରି ହିଁ ଏକମାତ୍ର ଲୋକ ଯିଏ ଆମ ପାଇଁ କିଛି ଖାଇବା ବ୍ୟବସ୍ଥା କରିପାରେ। ଦେଖ ହରି, ଭଲରେ ଭଲରେ ଯାହା କହୁଛି,

0: ଚାକିରି ପିତା ଲାଗିଲାଣି କି?
1: ଚାକିରି ଗଲେ ତୁ ଦାଣ୍ଡ ଭିକାରି ହେବୁ, ଘର ଘର ବୋଲି ଭିକ୍ଷ ମାଗିବୁ, ଆଉ ତୋ ଝିଅ ସେ ଅନାଥ ଝିଅ ବୋଲି ଏ ଘର ସେ ଘର ମୁଠାଏ ଭାତ ପାଇଁ ଧାଇଁବ।
2: ବାବୁ ବାବୁ, ଆଉ କିଛି କୁହନ୍ତୁନି ବାବୁ,

ହେଲେ ହରିଟିଏ ମଲେ ତା କିଲ ଅବସରର ଝିଅର ଜୀବନ କ'ଣ ହବ ସେ କଥା ଭାବୁଛି କିଏ। ମୋ ପାଇଁ ମୋ ଝିଅ ବଡ଼, ମୋର ଗୋଟିଏ ବୋଲି ଝିଅ, ମୋ ସଂସାର।

0: ଆଉ ନାହିଁ, ତତେ ଦେବାକୁ ପଡ଼ିବ।
1: ସବୁ ସରିଗଲା, ହେଲେ ଭୋକ ମେଟିଲାନି।
2: ମୁଠାଏ ପତ୍ର କେଉଁଠି ଲୁଚିଗଲା କେଜାଣି।
0: ଶଙ୍କର,

0: ପଥରକୁ ଧାର କରି ଅସ୍ତ୍ର ତିଆରି କରିବା, ଶିକାର କରିବା, କଞ୍ଚା ମାଂସ ଖାଇବା।
1: ଚାଲ ନୂଆ ଜାତିଟିଏ ଗଢ଼ିବା, ନୂଆ ସମାଜଟିଏ ଗଢ଼ିବା, ନୂଆ ପୃଥିବୀଟିଏ ସୃଷ୍ଟି କରିବା।
0: ଆଜୀବନ ଏମିତି କିଛି ନୂତନ ଅନ୍ୱେଷଣ।

0: ଥରେ ତ ଯାଇ ଆଣିଲୁ ତେନ୍ତୁଳି ପତ୍ର, ଆଉ ପୁଣି ଯିବା କଥା ଉଠଉଛୁ କାହିଁକି?
1: ନା ବାବୁ, ସେମିତି କହନି, ମୁଁ ଏକା ଏକା ଏଠି ଏମିତି ମରିଯିବି ବାବୁ, ମୋତେ ତମ ସାଙ୍ଗରେ ନେଇଚାଲ।
2: ନା ତୁ ଥା,
1: ମୁଁ ନେହୁରା ହିଁ କହୁଛି ବାବୁ, ମୋତେ ଛାଡ଼ି ଯାଆନ୍ତୁନି, ଏ ବୁଢ଼ାରା ପ୍ରତି ଟିକେ ଦୟା ରଖନ୍ତୁ ବାବୁ, ମୁଁ ଗୋଡ଼ ତଳେ ପଡ଼ୁଛି ବାବୁ, ମୋତେ ଛାଡ଼ି ଯାଆନ୍ତୁନି, ମୁଁ ଏଠି ହଜିଯିବି ବାବୁ, ମରିଯିବି,
3: ମୋତେ ନିଅନ୍ତୁ ବାବୁ, ବାବୁ, ବାବୁ।